ଆପଣ ମାନେ ଶୁଣିଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ମର୍ଦ୍ଦ କଣ୍ଠଦାନ କରିଛନ୍ତି ଏସ୍ ଜାନକୀ ଏବଂ ସବୀର କୁମାର।

ଆକାଶବାଣୀ ରାଉରକେଲା। ଆଜି ସୋମବାର ଶ୍ରାବଣ ପାଞ୍ଚ ଦିନ 1948 ଶତାବ୍ଦ 2026 ମସିହା ଜୁଲାଇ ମାସ 27 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣୁଥିଲେ ପ୍ରଣତି ମିଶ୍ରଙ୍କ କଣ୍ଠରେ ଭକ୍ତିଭରା ଭଜନଟିକୁ ଦୋଳମଣି କାଣ୍ଡେଙ୍କ ରଚନାରୁ। ପରବର୍ତ୍ତୀ ଭଜନଟିକୁ ଶୁଣିବା ସାହେବ ପୃଷ୍ଟି ଏବଂ ସାଧନା ଦାସଙ୍କ କଣ୍ଠରେ ରଞ୍ଜିତ କୁମାର ଦାସଙ୍କ ରଚନାରୁ।

ଶ୍ରୋତାବନ୍ଧୁ, ଏହି ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ଶ୍ରୀରାମଚରିତ ମାନସର 237 ଅଧ୍ୟାୟ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀରାମଚରିତ ମାନସର 237ତମ ଅଧ୍ୟାୟ। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି ସମୟ ମଧ୍ୟରେ ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ରଥାରୂଢ଼ ଚତୁର୍ଦ୍ଧ ମୂର୍ତ୍ତିଙ୍କର ଆଜି ନୀଳାଦ୍ରୀ ବିଜେ ହେବା। ମହାପ୍ରଭୁମାନେ ଗୋଟି ପହଣ୍ଡିଥି ଯାଇକିରି ଶ୍ରୀମନ୍ଦିର ରତ୍ନବେଦୀଥି ବିଜେ କରିବେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଧାରିଛି ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଆଜି ଉପରବେଳା ରଥନ ଚାରମାଳ ବନ୍ଧା ହୋଇକିରି ସିଂହାସନ ମାଜଣା ହେବା। ତା ଋତୁରୁ ପୁଷ୍ପାଞ୍ଜଳି ଅର୍ପଣ ହୋଇକିରି ବିଜେ କାହାଳି ବାଜିବା, ସେନ୍ତା ଉପରବେଳା ପହଣ୍ଡି ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ନୀଳାଦ୍ରୀ ବିଜେ ସର୍ବାର ଉତ୍ରୁ ମହାପ୍ରଭୁମାନଙ୍କ ରଥଯାତ୍ରା ଶେଷ ହେବା। ଆଇବାକାଳିଠାରୁ ଭକ୍ତମାନେ ନୀଳାଚଳ ଅବଢ଼ା ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶ୍ନପତ୍ର ପ୍ରଘଟ ଘଟଣା ନିଷ୍ପତ୍ତି ନେଇଛନ୍। ପରୀକ୍ଷାର୍ଥୀ ସଂସ୍କାର ଆନ୍ବାର ଲାଗି ଇନ୍ଫୋସିସ୍ର ସହପ୍ରତିଷ୍ଠାତା ନନ୍ଦନ ନୀଲେକାନୀଙ୍କ ନେତୃତ୍ୱଥି ପ୍ରଧାନମନ୍ତ୍ରୀ ଗୋଟିଏ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍। ସାମାଜିକ ଗଣମାଧ୍ୟମ ଜରିଆ ଗୋଟିଏ ଭିଡ଼ିଓ ବାର୍ତ୍ତା ଜାରି କରିକି ପ୍ରଧାନମନ୍ତ୍ରୀ କହିଛନ୍, ଦେଶ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଲାଗି କେନ୍ଦ୍ର ସରକାର ଭିନ୍ ଭିନ୍ ସମୟାର୍ଥୀ ପଦକ୍ଷେପମାନ ନେଉଛନ୍। ଏହି ଟାସ୍କଫୋର୍ସ ପରୀକ୍ଷା ସଂସ୍କାର ଉପରେ ଜୋର ଦେବା, ଟାସ୍କଫୋର୍ସର ରିପୋର୍ଟ ଆଧାରଥି ଯେତେ ଜଲ୍ଦି ହେବା ଆଇବା ଦିନେ ହେବାର୍କେ ଥିବା ପରୀକ୍ଷାମାନଙ୍କର ବିଶ୍ୱସନୀୟତାକେ ନିଶ୍ଚିତ କରିବାର ଲାଗି ପଦକ୍ଷେପ ନିଆଯିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍।

0: विद्यार्थियों के भविष्य के लिए भारत सरकार लगातार अनेकविध कदम उठा रही है। हमारी परीक्षा पद्धति विश्वस्त हो, हमारी परीक्षा पद्धति में सबसे ज्यादा टेक्नोलॉजी का उपयोग हो, इन सारी बातों को ध्यान में रखते हुए एक हाई पावर टास्क फोर्स बनाने का निर्णय किया है जो एग्जामिनेशन रिफॉर्म की तरफ फोकस करेगा और जल्द से जल्द आने वाली परीक्षाओं की विश्वसनीयता को सुनिश्चित करने का काम इसके रिपोर्ट के आधार पर कर दिया जाएगा।
1: ଭାରତୀୟ ସଂସ୍କୃତି ସାମୂହିକ ଭାଗିଦାରୀକେ ଶକ୍ତିର ଉତ୍ସ ଭାବେ ନିଆଯାଇସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆବାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀମାନଙ୍କ ସାଙ୍ଗେ ଗଲାକାଲି ଶ୍ରୀ ମୋଦି ଆଲୋଚନା କରିକି କହିଛନ୍ତି, ବିକାଶ ପ୍ରକ୍ରିୟାନୁ ଆଗ୍ରୁ ବାଦ୍ ପଡ଼ିଥିବା ଲୋକ ବିକାଶର ଧାରାଥି ସାମିଲ କରବାର ସରକାରଙ୍କ ପ୍ରାଥମିକତା ଆଏ। ଏହି କାର୍ଯ୍ୟକ୍ରମ ଭାରତର ଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ଓ ସାହସର ପ୍ରତିଫଳନ। ସରକାର ଦେଶର ଜୁଆନ ପିଢ଼ି ଖାସ୍ କରି ଟୁକେଲ ଛୁଆମାନଙ୍କର ଆତ୍ମବିଶ୍ୱାସ ସାହସ ଓ ପ୍ରତିବଦ୍ଧତାକେ ସାକାର କରିବା ଲାଗି ଚେଷ୍ଟା ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଇନ ଜନେଇ ଦିଆଯାଇପାରେ ଯେ ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମ ଗଲା ମାସ 4 ତାରିଖରୁ 30 ତାରିଖ ତକ ଲଦାଖ, ହିମାଚଳ ପ୍ରଦେଶ ଆଉ ଉତ୍ତରାଖଣ୍ଡର 74 ଗାଁକେ ନେଇକରି ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳର 8 ବଜେନୁ ୟୁନିଟ୍ 2 ଭୁବନେଶ୍ୱର ଅଶୋକନଗର ନଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟର ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ଏଥିଲାଗି ପଞ୍ଜୀକରଣ କରିଥିବା ଆଗ୍ରହୀ ଲୋକେ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଓ ନିଜର ଅଭିଯୋଗ ପତ୍ର ସାଙ୍ଗେ ଉପସ୍ଥିତ ରହିକରି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇପାରିବେ। ଆଘର ମନ୍ତ୍ରୀ ଆଉ ବିଜୁ ଜନତା ଦଳର ବରିଷ୍ଠ ନେତା ସୁଶାନ୍ତ ସିଂଙ୍କର ଗଲାକାଲି ରାତି ଭୁବନେଶ୍ୱରର ଗୋଟିଏ ଘରୋଇ ହାସ୍ପାତାଲର ପରଲୋକ ହୋଇଯାଇଛି। ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀନୁ ବିଧାୟକ ଭାବେ ନିର୍ବାଚିତ ହୋଇକରି ବିଜେଡି ସରକାରଙ୍କ ମନ୍ତ୍ରିମଣ୍ଡଳଥି ଭିନ୍ ଭିନ୍ ବିଭାଗର ମନ୍ତ୍ରୀ ପଦ ତୁଲାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଲ ଆଇବା ମାସେ ପହିଲା ହପ୍ତାଥି ବାହାରିବା। ଇତାର ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଲ ବିଲ୍ ବାହାରିବା ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଅବଜେକ୍ଟିଭ୍ ଆଉ ସବଜେକ୍ଟିଭ୍ ଉତ୍ତର ଖାତାମାନଙ୍କ ଡିଜିଟାଲ୍ ମୂଲ୍ୟାୟନ ଶେଷ କ୍ଷେପେ ପହଞ୍ଚିଛି। ସବଜେକ୍ଟିଭ୍ ଖାତାର ମୂଲ୍ୟାୟନ ପହିଲା ଥର ଲାଗି ଅନ୍ସ୍କ୍ରିନ୍ ଥି କରାଯାଇଛି। ଡିଜିଟାଲ୍ ଭାଲୁଏସନ୍ କାମ କଟକ, ଭୁବନେଶ୍ୱର ଓ ସମ୍ବଲପୁରନ ଚାଲିଛି। 400 ଜଣ ଶିକ୍ଷକ ଏହି କାମଥି ସାମିଲ ଅଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରନ ଗଲାକାଲି ରଥ ଉପରେ ଅଧରପଣା ନୀତି କରାଯାଇଛି। ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁସାରେ ମହାପ୍ରଭୁମାନଙ୍କୁ ଅଧରପଣା ଲାଗି କରାଯାଇଥିବା ବେଳେ ଇତାକେ ଦେଖିବାର ଲାଗି ହଜାର ହଜାର ଶ୍ରଦ୍ଧାଳୁ ଠୁଲ ହୋଇଥିଲେ। ତିନି ରଥ ଉପରେ 3 ଲେଖା ମାଟି ହାଣିଥି ପଣା ଭୋଗ କରାଯାଇଥିଲା। ଅଧରପଣାକେ ମହାପ୍ରଭୁଙ୍କୁ ଭୋଗ ଲଗାଯାଇକରି ରଥ ଅଲଗା ଦେବଦେବୀ ଆଉ ଅଶରୀରୀମାନଙ୍କୁ ସମର୍ପଣ କରାଯାଇଥିଲା। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାନ ଭାରୋତ୍ତୋଳନ୍ତି ମୀରାବାଇ ଚାନୁ ଦେଶ ଲାଗି ପହିଲା ସ୍ୱର୍ଣ୍ଣପଦକ ଜିତିଛନ୍। 190 କେଜି ଭାରୋତ୍ତୋଳନ କରିକରି ସେ ନୂଆ ରେକର୍ଡ କରିଛନ୍। ତାଙ୍କର ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ ଓଡ଼ିଶା ସମୁଦ୍ର ଖଣିନ ବନିଥିବା ଲଘୁଚାପ ଅବପାତଥି ବଦଳିଛେ। ଆଇବା କାଲି ତକ ଇଟା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଥି ରାଇଜେ ଆଇବା 2 ଦିନ ତକ ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବଂ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜବରନୁ ଅତି ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେଆଡ଼େ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ସହିତ ରାଜ୍ୟର 15 ଜିଲ୍ଲାର ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏଚିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କର ନୀଳାଦ୍ରି ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନି ରଥରେ ମଙ୍ଗଳ ଆଳତୀ ନୀତି ଶେଷ କରାଯିବା ସହ ଅନ୍ୟାନ୍ୟ ଦୈନନ୍ଦିନ ନୀତି କରାଯାଇ ସନ୍ଧ୍ୟାଧୂପ ନୀତି ଶେଷ ହେବ। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନ ଏବଂ ଡୋରି ଲାଗି ହେବ। ଗୋଟିପହଣ୍ଡିରେ ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗମ୍ଭୀରାକୁ ବିଜେ କରାଯିବ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ନୀଳାଦ୍ରି ବିଜେ ନୀତି ଗତକାଲି ଅନୁଷ୍ଠିତ ହୋଇଛି। ରଥ ଉପରେ ଠାକୁରଙ୍କ ଅଧରପଣା ଏବଂ ଚାହାଣୀ ମଣ୍ଡପରେ ମହାଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଭେଟ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି। ବିଜେ ପାଣିଗ୍ରାହୀ ଦୈତା ସେବାୟତ ଧାଡ଼ିପହଣ୍ଡିରେ ଠାକୁରଙ୍କୁ ରତ୍ନ ସିଂହାସନ ଉପରେ ବିଜେ କରାଇଛନ୍ତି। ପରୀକ୍ଷା ପରିଚାଳନାରେ ସଂସ୍କାର ଲକ୍ଷ୍ୟ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି। ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାକୁ ସୁରକ୍ଷିତ, ସ୍ୱଚ୍ଛ, ବିଶ୍ୱସନୀୟ ଏବଂ ପ୍ରଶ୍ନପତ୍ର ପ୍ରଘଟ ରୋକିବା ନେଇ କମିଟି ତର୍ଜମା କରିବା ସହ ସରକାରଙ୍କୁ ତାଙ୍କର ସୁପାରିଶ ପ୍ରଦାନ କରିବେ। ଏହାର ଆଧାରରେ ସରକାର ପରୀକ୍ଷା ପରିଚାଳନା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କମିଟିରେ ଅନ୍ୟ 5 ଜଣ ସଦସ୍ୟ ରହିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରାଯିବ। ନୂତନ ବିଲ୍ରେ 2024 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବକୁ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ପଞ୍ଜୀକରଣ କରିଥିବା ଆଗ୍ରହୀ ବ୍ୟକ୍ତି ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ସହ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ମହାବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଯୁକ୍ତ 3 ପ୍ରଥମ ବର୍ଷ ନିୟମିତ ପାଠପଢ଼ା ଆରମ୍ଭ ହେଉଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର 1055 ମହାବିଦ୍ୟାଳୟରେ 2,87,000 ଯୁକ୍ତ 3 ସିଟ୍ ଉପଲବ୍ଧ ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ 2,37,200 ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ଥିଲେ। ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ଏକାଧିକ ଥର ସେ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାଂସଦ ମନମୋହନ ସାମଲ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଟିଟିଲାଗଡ଼ଠାରେ ଏକ ରାଲିରେ ଅଂଶଗ୍ରହଣ କରିବା ସହ ସେଠାରେ ନବନିର୍ମିତ ନଗର କାର୍ଯ୍ୟାଳୟକୁ

0: ଉଦ୍ଘାଟନ କରିଛନ୍ତି। ପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ପରସ୍ପର ମଧ୍ୟରେ ସଂହତି ରକ୍ଷା ଉପରେ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ହାଇସ୍କୁଲ ପରିସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଏବଂ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛି। 48 କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ମୀରାବାଇ ଚାନୁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୋଟ 190 କିଲୋଗ୍ରାମ ଭାର ଉତ୍ତୋଳନ କରି 4 ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ପ୍ରତିଷ୍ଠା କରିବା ସହ ଏହି ବର୍ଗରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 27 ଜିଲ୍ଲାରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବଢ଼ୁଥିବା ଅପରାଧ ପ୍ରବଣତା ମାନସିକ ରୋଗ କି ଆଲୋଚନା କରିଛନ୍ତି ସୁଶ୍ରୀ ସଙ୍ଗୀତା ବେହୁରା।
2: ବର୍ତ୍ତମାନ ସମୟରେ ଟେଲିଭିଜନ ଦ୍ୱାରା ହେଉ କି ଖବରକାଗଜ ଦ୍ୱାରା ହେଉ, ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଅପରାଧ ଘଟୁଥିବା ଆମ ସାମ୍ନାକୁ ଆସୁଛି, ଯାହା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ କ୍ରମାଗତ ଭାବେ ବଢ଼ୁଥିବା ଏହି ଅପରାଧ ପ୍ରବଣତା ଏକ ମାନସିକ ରୋଗର ଲକ୍ଷଣ କି? ନିତିଦିନିଆ ଜୀବନରେ ଛୋଟ ଛୋଟ କଥାରେ ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ଅନ୍ୟ ଉପରେ ହିଂସାତ୍ମକ ଭାବେ ଆଚରଣ କରିବା, ଅସହିଷ୍ଣୁ ହୋଇ ଅନ୍ୟ ବ୍ୟକ୍ତିକୁ ଆକ୍ରମଣ କରିବା, ଚୋରି କରିବା ବା ଅନ୍ୟକୁ ଜୀବନରେ ମାରିଦେବା ପାଇଁ ଚେଷ୍ଟା କରିବା ଆଦିର ମାନସିକତାକୁ ଅପରାଧ ପ୍ରବଣତା ଭାବ ବୋଲି ଧରାଯାଏ। ଦେଖାଯାଏ କେତେକ ବ୍ୟକ୍ତି ସେମାନଙ୍କର କୈଶୋର ଅବସ୍ଥାରୁ ଅପରାଧ ପ୍ରବଣତାର ଶିକାର ହୋଇ ସମାଜର ପ୍ରତ୍ୟେକ ନିୟମକୁ ଭଙ୍ଗ କରି ପ୍ରତ୍ୟେକ କ୍ଷେତ୍ରରେ ଆଇନ ବିରୁଦ୍ଧରେ ଯାଇ କ୍ରମାଗତ ଭାବେ ଅପରାଧ କରିଚାଲିଥାନ୍ତି। ଜଣେ ବ୍ୟକ୍ତିର ଅପରାଧ ପ୍ରବଣତା ପାଇଁ ତାର ଜନ୍ମଗତ ଜିନ୍ ବା ଗୁଣସୂତ୍ର, ପାରିପାର୍ଶ୍ୱିକ ଅବସ୍ଥା ଓ ସାମାଜିକ ଚଳଣୀରେ କୁସଙ୍ଗମାନଙ୍କର ପ୍ରଭାବ ହେତୁ ଅପରାଧ ପ୍ରବଣତା ଭାବ ଦେଖାଦେଇଥାଏ। ପିଲାଟି ମା ପେଟରେ ବଢ଼ିଲା ବେଳେ ମା କୌଣସି କାରଣରୁ ହିଂସାତ୍ମକ ଭାବନାର ବଶବର୍ତ୍ତୀ ହେଲେ, ମାନସିକ ବିଷାଦ ବା ଡିପ୍ରେସନ୍ ମଧ୍ୟରେ ରହିଲେ, ମଦ, ସିଗାରେଟ୍, ଭାଙ୍ଗ ଆଦି ନିଶାଦ୍ରବ୍ୟ ସେବନ କଲେ, କିମ୍ବା ଡାକ୍ତରଙ୍କୁ ପରାମର୍ଶ ନ କରି ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଉଥିବା କୌଣସି ଔଷଧ ସେବନ କଲେ ଓ ତାର ପ୍ରଭାବ ଗର୍ଭସ୍ଥ ଶିଶୁର ଜନ୍ମ ପରେ ପରିପ୍ରକାଶିତ ହେଲେ ଏହାକୁ ଅପରାଧ ପ୍ରବଣତା ଭାବର ସମ୍ଭାବନାଜନିତ କାରଣ ମଧ୍ୟରୁ ଏକ ମୁଖ୍ୟ କାରଣ ବୋଲି ଧରିବା ପାଇଁ ହେବ। ପରବର୍ତ୍ତୀ ଅବସ୍ଥାରେ ଶିଶୁଟି ମା କ୍ଷୀର ସେବନ ନ କଲେ, ଘରେ ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହେଲେ, ଜନ୍ମ ପରେ କୌଣସି ରୋଗ ହୋଇ ପିଲାର ମସ୍ତିଷ୍କ ଆଘାତ ହେଲେ ଓ ପିଲାଟିର ଲାଳନ ପାଳନ, ସ୍ନେହ, ପ୍ରେମ ଯଥା ଉପଯୁକ୍ତ ବନ୍ଧନ ମଧ୍ୟରେ ନ ହେଲେ, ଏସବୁ କାରଣଗୁଡ଼ିକ ଭବିଷ୍ୟତରେ ପିଲାଟିକୁ ଅପରାଧ ପ୍ରବଣତା ମାନସିକତାର ଶିକାର ହେବା ପାଇଁ ଏକ ବଳିଷ୍ଠ ପୃଷ୍ଠଭୂମି ତିଆରି କରିଥାଏ। ସେହିପରି ଭାବେ କିଶୋର ଅବସ୍ଥାରେ କୁସଙ୍ଗରେ ପଡ଼ି ଖରାପ କଥା ଶିଖିବା, ନିଶାଦ୍ରବ୍ୟ ସେବନ କରିବା, ସାମାଜିକ ବନ୍ଧନରୁ ଦୂରେଇ ଯାଇ ଆଇନ ବିରୋଧରେ କାର୍ଯ୍ୟ କରିବା ଆଦି ପିଲାଟିର ମାନସିକତାକୁ ଭୁଲ ବାଟରେ ପରିଚାଳିତ କରି ଏକ ଅସୁସ୍ଥ ମାନସିକତା ସୃଷ୍ଟି କରିଥାଏ, ଯାହାଦ୍ୱାରା ପିଲାଟି ବଡ଼ ହେବା ସମୟରେ କୌଣସି ଏକ ଖରାପ ସାମାଜିକ ପରିସ୍ଥିତି ଦେଇ ଗତି କରିଲେ ପିଲାଟି ହିଂସାତ୍ମକ ଭାବନାର ଶିକାର ହୋଇ ଅପରାଧ ପ୍ରବଣତା ଭାବ ଦେଖାଇଥାଏ। ମୁଖ୍ୟତଃ କିଶୋର ଅବସ୍ଥାରେ ପିଲାଟିର ପାରିପାର୍ଶ୍ୱିକ ଅବସ୍ଥା ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ସେଥିପାଇଁ ପ୍ରତ୍ୟେକ ପିଲାକୁ ବିଦ୍ୟାଳୟରେ କୁସଙ୍ଗର ପ୍ରଭାବ, ନିଶାଦ୍ରବ୍ୟର ଖରାପ ପ୍ରଭାବ, ଚୋରି କରିବାର କୁପ୍ରଭାବ ଓ ଅନ୍ୟକୁ ଉତ୍ତମ ଆଚରଣ ବିଷୟରେ କ୍ରମାଗତ ଭାବେ ବାରମ୍ବାର ଶିକ୍ଷା ଦେବା ଉଚିତ। ସମାଜରେ କେଉଁ କେଉଁ କାର୍ଯ୍ୟ ଆଇନ ବିରୁଦ୍ଧରେ ଯାଉଛି ସେଗୁଡ଼ିକୁ ଶ୍ରେଣୀଗୃହରେ ପ୍ରଦର୍ଶନ କରି ଶିକ୍ଷା ଦେଲେ ଛାତ୍ରଛାତ୍ରୀଙ୍କ ମନରେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପଡ଼ିଥାଏ ଓ ତାକୁ ଖରାପ ଦିଗକୁ ନ ଯିବା ପାଇଁ ଏହା ଅନେକାଂଶରେ ସାହାଯ୍ୟ କରେ। ବର୍ତ୍ତମାନ ସମୟରେ ଅନ୍ୟ ଏକ ସମସ୍ୟା ହେଉଛି ବୈଦ୍ୟୁତିକ ଗଣମାଧ୍ୟମରେ କିଶୋର କିଶୋରୀମାନେ ଅନେକ ସମୟ ବିତାଉଥିବାରୁ ସେଥିରେ ଦେଖାଯାଉଥିବା ହିଂସାତ୍ମକ ଦୃଶ୍ୟ, ନଗ୍ନତା ଓ ନିଶାଦ୍ରବ୍ୟ

0: ସେବନର ଦୃଶ୍ୟ ସେମାନଙ୍କ ମନକୁ ଅତି ଗଭୀର ଭାବେ ପ୍ରଭାବିତ କରିଥାଏ। ସବୁ କ୍ଷେତ୍ରରେ ଅପରାଧ ପ୍ରବଣତା ଭାବକୁ ଏକ ମାନସିକ ରୋଗର ଆଖ୍ୟା ନ ଦିଆଯାଇପାରେ। କେତେକ କ୍ଷେତ୍ରରେ ବ୍ୟକ୍ତିଟି ଏକ ପ୍ରତିକୂଳ ପରିସ୍ଥିତିରେ ହଠାତ୍ ଆବେଗମୟ ହୋଇ ଅପରାଧ ପ୍ରବଣତା ଭାବର ଶିକାର ହୋଇଥାଏ, ତ ଅନ୍ୟ କେତେକ କ୍ଷେତ୍ରରେ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଅପରାଧ ଘଟାଇଥାଏ। କିନ୍ତୁ ବୈଜ୍ଞାନିକ ସମ୍ମତ ଭାବେ ଅପରାଧ ପ୍ରବଣତା ଭାବକୁ ଏକ ରୋଗର ଆଖ୍ୟା ଏପର୍ଯ୍ୟନ୍ତ ଦିଆଯାଏ ନାହିଁ। ଏକ ଅପରାଧ ପ୍ରବଣତା ଭାବ ମୁକ୍ତ ସମାଜ ଗଠନ କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ପରିବାର ଓ ସମାଜ ମଧ୍ୟରେ ଉପଯୁକ୍ତ ସ୍ନେହ ଶ୍ରଦ୍ଧା ଦେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ରଖିଲେ ବ୍ୟକ୍ତିର ମାନସିକତା ସକାରାତ୍ମକ ଦିଗରେ ଗତି କରିଥାଏ ଓ ତାର ବ୍ୟକ୍ତିତ୍ୱ ବିକଶିତ ହୋଇ କୌଣସି ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ନ ହେବା ପାଇଁ ଖୋରାକ ଯୋଗାଇଥାଏ। ଶେଷରେ ଏତିକି କୁହାଯାଇପାରେ ଯେ ସମାଜକୁ ଅପରାଧ ପ୍ରବଣତା ମୁକ୍ତ କରିବାକୁ ହେଲେ ପରିବାର, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବଢ଼ୁଥିବା ଅପରାଧ ପ୍ରବଣତା ମାନସିକ ରୋଗ କି, ଆଲୋଚନା କରିଥିଲେ ସୁଶ୍ରୀ ସଙ୍ଗୀତା ବେହୁରା, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ, ଏବଂ ପୁରୁଷ T20 କ୍ରିକେଟ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଶିଷ୍ଟ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବା ବିଷୟ ଘୋଷଣା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଟାସ୍କ ଫୋର୍ସ ପରୀକ୍ଷା ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରିତ କରିବ ଏବଂ ଏହାର ରିପୋର୍ଟକୁ ଭିତ୍ତି କରି ଆଗାମୀ ପରୀକ୍ଷାଗୁଡ଼ିକ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀ ମୋଦି କହିଛନ୍ତି ଦେଶର ପରୀକ୍ଷା ବ୍ୟବସ୍ଥା ବିଶ୍ୱାସଯୋଗ୍ୟ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କରିବା ଲାଗି ବ୍ୟବସ୍ଥା କରାଯିବ। ଏହି ଟାସ୍କ ଫୋର୍ସରେ ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ, IIT ଚେନ୍ନାଇର ନିର୍ଦ୍ଦେଶକ ଭି କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ଅମ୍ରିତଲାଲ ମୀନା ସଦସ୍ୟ ରହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସଂସଦରେ ପରୀକ୍ଷା ସମ୍ବନ୍ଧୀୟ ନୂଆ ନିୟମ ଆଣିବା ଲାଗି କଠୋର ଦଣ୍ଡବିଧାନ ସମ୍ବଳିତ ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବ। ଭବିଷ୍ୟତରେ କୋଟି କୋଟି ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଶ୍ରୀ ମୋଦି ସରକାରଙ୍କ ପ୍ରତିବଦ୍ଧତା ବିଷୟ ଦୋହରାଇଛନ୍ତି।
3: लेकिन हमें भविष्य के लिए सोचना है। हमारी परीक्षा पद्धति ट्रांसपेरेंट हो, हमारी परीक्षा पद्धति में सबसे ज्यादा टेक्नोलॉजी का उपयोग हो, इन सारी बातों को ध्यान में रखते हुए विश्व प्रसिद्ध टेक्नोलॉजी एक्सपर्ट श्रीमान नंदन नीलेकनी जी के नेतृत्व में एक हाई पावर टास्क फोर्स बनाने का निर्णय किया है, जो एग्जामिनेशन रिफॉर्म की तरफ फोकस करेगा और जल्द से जल्द आने वाली परीक्षाओं की विश्वसनीयता को सुनिश्चित करने का काम इसके रिपोर्ट के आधार पर कर दिया जाएगा।
2: ଲୋକସଭାରେ ଆଜି କେନ୍ଦ୍ର ସରକାର ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାରେ ଆଜିର କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ

0: ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ବିସ୍ତୃତ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
1: आज सुबह चार्ज लिया हूँ, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन लेने का और पूरा मिनिस्ट्री समझने का कोशिश मैंने किया हूँ। मुझे विषय नया है और सीनियर ऑफिसर्स पे मैंने डिटेल में बातचीत करने का कोशिश किया हूँ। बहुत बड़ी डिपार्टमेंट है इसलिए पूरा समझ के मैं आपके साथ बात
0: करूँगा। ଦୁଇ ସପ୍ତାହର ସାମରିକ ପଦକ୍ଷେପ ପରେ ଆମେରିକା ଓ ଇରାନ ମଧ୍ୟରେ ଦ୍ୱିତୀୟ ଦିନ ପାଇଁ ଯୁଦ୍ଧବିରତି ବଳବତ୍ତର ରହିଛି। ଉଭୟ ପକ୍ଷ ଯୁଦ୍ଧବିରତି ସମୟରେ ନିଷ୍କର୍ଷରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସ୍ତରରେ ଆଲୋଚନାକୁ ଆଗକୁ ନେବା ଲାଗି କୂଟନୈତିକ ଉଦ୍ଦେଶ୍ୟ ରଖି ଏହି ପଦକ୍ଷେପ ନେଇଛନ୍ତି। ତେବେ ଇରାନ ଆକ୍ରମଣ ବିରୋଧରେ ଆମେରିକାର କ୍ଷେପଣାସ୍ତ୍ରର କାର୍ଯ୍ୟକାରିତା ହ୍ରାସ ପାଇଥିବା ପ୍ରସଙ୍ଗକୁ ସେ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଇରାନର ସେନା ମୁଖପାତ୍ର କହିଛନ୍ତି ତେହେରାନ ଜବାବୀ ଆକ୍ରମଣ ବନ୍ଦ ରଖିଛି। ଗତ ଦୁଇ ଦିନ ହେବ ଆମେରିକା ଆକ୍ରମଣ କରିନଥିବାରୁ ଇରାନ ମଧ୍ୟ କୌଣସି ପ୍ରତିଆକ୍ରମଣ କରିନଥିବା ସେ ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ ହର୍ମୁଜ୍ ପ୍ରଣାଳୀରେ ପରିଚାଳନାଗତ ବ୍ୟବସ୍ଥା ନେଇ ତେହେରାନରେ ଇରାନ ଓ ଓମାନ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଏହିସବୁ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆସନ୍ତାକାଲି ୱାଶିଂଟନ୍ ଗସ୍ତ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ଆଞ୍ଚଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ହର୍ମୁଜ୍ ପ୍ରଣାଳୀରେ ଏକ ତୈଳବାହୀ ଜାହାଜ ନୌବାହିନୀ ଦ୍ୱାରା ବିଛାଯାଇଥିବା ମାଇନ୍ସ ସହ ଧକ୍କା ଖାଇବାରୁ ବିସ୍ଫୋରଣ ଘଟିଛି। ଇରାନ ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ଜଳମାର୍ଗରେ ନ ଯାଇ ଅନ୍ୟ ମାର୍ଗରେ ଯାତ୍ରା କରୁଥିବା ବେଳେ ସମ୍ପୃକ୍ତ ତୈଳବାହୀ ଜାହାଜ ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ସମ୍ପୃକ୍ତ ଜଳମାର୍ଗରେ ବାଣିଜ୍ୟିକ ଜାହାଜ ଯାତାୟତ ସ୍ୱାଭାବିକ ଥିବା ଇରାନ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ରାନ୍ସ ଏବଂ ସ୍ପେନ୍ରେ ଜଙ୍ଗଲ ନିଆଁ ବିସ୍ତୃତ ଅଞ୍ଚଳକୁ ବ୍ୟାପିବା ପରେ 3 ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି। କେବଳ ଫ୍ରାନ୍ସରେ 2,20,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଜଣାପଡ଼ିଛି। ଆଟ୍ଲାଣ୍ଟିକ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ଦ୍ରୁତଗତିରେ ଜଙ୍ଗଲ ନିଆଁ ବ୍ୟାପୁଥିବା ବେଳେ ସହର ମଧ୍ୟକୁ ପ୍ରାୟ 15 କିଲୋମିଟର ବ୍ୟାପିଥିବା କୁହାଯାଇଛି। ସେଠାକାର ପ୍ରଶାସନ ପକ୍ଷରୁ ଏହି ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ପୁଲିସ ସହାୟତାରେ ଲୋକମାନଙ୍କୁ ସଚେତନ କରାଯିବା ସହ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି। ସ୍ପେନ୍ରେ 75,000ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ 30,000 ଲୋକଙ୍କୁ ଘର ଭିତରେ ରହିବା ଲାଗି ସେଠାକାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନହତ ସିଂଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିଅନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଏହାକୁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିବା ସହ ଏହା ଯୁବପିଢ଼ିଙ୍କ ମଧ୍ୟରେ ସ୍କ୍ୱାସ୍ ଖେଳକୁ ଆହୁରି ଅଧିକ ଲୋକପ୍ରିୟ କରିବ ବୋଲି କହିଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 48 କିଲୋଗ୍ରାମ ବର୍ଗରେ ସେ ମୋଟ 190 କିଲୋଗ୍ରାମ ଭାରୋତ୍ତୋଳନ କରି ଏହି ରେକର୍ଡ କରିଛନ୍ତି। 31 ବର୍ଷୀୟ ମୀରାବାଇ ଚାନୁ କ୍ଲିନ୍ ଏବଂ ଜର୍କରେ 105 କିଲୋଗ୍ରାମ ଭାରୋତ୍ତୋଳନ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତି। 2018 ଏବଂ 2022 ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ କ୍ରମାଗତ ଭାବେ ତୃତୀୟ ସ୍ୱର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାବାଇ ଚାନୁଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ମୀରାବାଇଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ ଧୈର୍ଯ୍ୟ ତାଙ୍କୁ ଏହି ସଫଳତା ଦେଇଛି। ପ୍ରଧାନମନ୍ତ୍ରୀ ମୀରାବାଇଙ୍କ ଏହି ସଫଳତାକୁ ଭାରତର ଭାରୋତ୍ତୋଳନ କ୍ଷେତ୍ରରେ ଏକ ଅଭୂତପୂର୍ବ ଅଧ୍ୟାୟ ସୃଷ୍ଟି ହୋଇଥିବା କହିଛନ୍ତି। ଏଥିସହିତ ଭାରତ ଭାରୋତ୍ତୋଳନରେ 2 ରୌପ୍ୟ ପଦକ ହାସଲ କରିଛି। ଚାନାମ୍ବାମ୍ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ରୌପ୍ୟ ପଦକ ଜିତିଥିବା ବେଳେ 65 କିଲୋଗ୍ରାମ ବର୍ଗରେ ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଷ୍ଟିଯୁଦ୍ଧରେ ଭାରତର ଯଦୁମଣି ସିଂ ପାକିସ୍ତାନର

ଉମା ରେହମାନଙ୍କୁ ପରାସ୍ତ କରି ପୁରୁଷ 55 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ପ୍ରୀତି ପାୱାର ମାଲେସିଆର ଖେଳାଳିଙ୍କୁ ପରାସ୍ତ କରି 54 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ 4ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ ଓ 1ଟି କାଂସ୍ୟ ପଦକ ହାସଲ କରିଛି। ତିନିଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଆୟୋଜକ ଜିମ୍ବାୱେକୁ 35 ରନ୍ରେ ପରାସ୍ତ କରି 3-0 ସିରିଜ୍ ବିଜୟୀ ହୋଇଛି। ଗତକାଲି ହରାରେଠାରେ ଅନୁଷ୍ଠିତ ମ୍ୟାଚ୍ରେ 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 157 ରନ୍ ସ୍କୋର କରିଥିଲା। ଭାରତର ମୟଙ୍କ ଯାଦବ 3ଟି ଏବଂ ୟଶ ଠାକୁର 2ଟି ୱିକେଟ୍ ନେଇଥିଲେ। ପ୍ରଥମ ବ୍ୟାଟିଂ କରି ଭାରତ 20 ଓଭରରେ 5 ୱିକେଟ୍ ବିନିମୟରେ 192 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀ 49ଟି ବଲ୍ରୁ 81 ରନ୍ କରିଥିବା ବେଳେ ଇଶାନ କିଶାନ 26ଟି ବଲ୍ରୁ 29 ରନ୍ ସ୍କୋର କରିଥିଲେ। ପାଣିପାଗ ଓଡ଼ିଶା ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ପୂର୍ବ ଉତ୍ତରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, କୋଙ୍କଣ, ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବିଭାଗ ଅନୁମାନ କରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧ ବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ T20 କ୍ରିକେଟ୍ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମ ସୂଚନା ମୂର୍ଚ୍ଛନା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୁଚିସ୍ମିତା ପ୍ରଧାନ ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସୂଚନା ମୂର୍ଚ୍ଛନା କାର୍ଯ୍ୟକ୍ରମରେ ସ୍ଥାନ ପାଇଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମ୍ପର୍କିତ ସୂଚନା ଏବଂ ବନ ମହୋତ୍ସବ ସପ୍ତାହ ପାଳନ ସମ୍ପର୍କିତ ସୂଚନା।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ଆନନ୍ଦ ଉଲ୍ଲାସ ଓ ଭକ୍ତି ସହକାରେ ଶ୍ରୀକ୍ଷେତ୍ର ପୁରୀ ସମେତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ରଥଯାତ୍ରାରେ ଶ୍ରୀଜୀଉମାନେ ଶ୍ରୀମନ୍ଦିରରୁ ବାହାରି ପହଣ୍ଡି ବିଜେ ପରେ ରଥାରୂଢ଼ ହୋଇ ଭକ୍ତଙ୍କ ମେଳରେ ମାଉସୀ ମା ଶ୍ରୀଗୁଣ୍ଡିଚାଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିବା, ସେଠାରେ ରହଣି ମଧ୍ୟରେ ହେରାପଞ୍ଚମୀ ପରମ୍ପରା ସହ ବାହୁଡ଼ା

ଯାତ୍ରା ଦିନ ସେଠାରୁ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ି ଆସିବା ଏବଂ ସୁନାବେଶ ଅଧରପଣା ଆଦି ନୀତିକାନ୍ତି ପରି ନୀଳାଦ୍ରି ବିଜେ କରିବା ଆଦିର ପରମ୍ପରା ରହିଛି। ଏହି ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ସମେତ ବିଭିନ୍ନ ସ୍ଥାନରେ ପବିତ୍ର ରଥ ଓ ବାହୁଡ଼ା ଯାତ୍ରା ସମସ୍ତ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଅନୁରୂପ ଭାବରେ ରାଉରକେଲାର ବିଭିନ୍ନ ସ୍ଥାନରେ ଏହା ଅତ୍ୟନ୍ତ ଭକ୍ତି ସହକାରେ ଅନୁଷ୍ଠିତ ହୋଇଯାଇଛି।

ରାଉରକେଲାର ସେକ୍ଟର 3 ଅହିରାବନ୍ଧ ମନ୍ଦିରରୁ ଶ୍ରୀଜୀଉମାନେ ବାହାରି ପହଣ୍ଡି ବିଜେ ପରେ ରଥାରୂଢ଼ ହେବା ପରେ ଭକ୍ତଗଣ ଅତ୍ୟନ୍ତ ଭକ୍ତି ସହକାରେ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ଓ ଜଗନ୍ନାଥଙ୍କ ରଥ ନନ୍ଦିଘୋଷକୁ ଟାଣି ଟାଣି ନେବା ସହିତ ମା' ସୁଭଦ୍ରାଙ୍କ ରଥ ଦେବୀ ଦଳନ ବା ଦର୍ପଦଳନକୁ ମହିଳାମାନେ ଆମ୍ବାଗାନ୍ ସ୍ଥିତ ମାଉସୀ ମା' ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଥିଲେ।

ଠିକ୍ ସେମିତି ବାହୁଡ଼ା ଯାତ୍ରା ଦିନ ଆମ୍ବାଗାଁସ୍ଥିତ ମାଉସୀ ମା' ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀଜୀଉମାନେ ବାହାରି ପହଣ୍ଡି ବିଜେ ପରେ ରଥାରୂଢ଼ ହେବା ପରେ ଭକ୍ତଗଣ ଅତ୍ୟନ୍ତ ଭକ୍ତି ସହକାରେ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ଓ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷକୁ ଟାଣି ଟାଣି ନେବା ସହିତ ମା' ସୁଭଦ୍ରାଙ୍କ ରଥ ଦେବଦଳନ ବା ଦର୍ପଦଳନକୁ ମହିଳାମାନେ ସେକ୍ଟର 3 ଅହିରାବନ୍ଧ ସ୍ଥିତ ଶ୍ରୀଜୀଉଙ୍କ ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଥିଲେ।

ପରମ୍ପରା ଅନୁଯାୟୀ ସେଠାରେ ସୁନାବେଶ, ଅଧରପଣା, ରସଗୋଲା ଖୁଆଇ ମା ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବା ଆଦି ନୀତିକାନ୍ତି ପରେ ଶ୍ରୀଜୀଉମାନେ ନୀଳାଦ୍ରି ବିଜେ କରିଥିଲେ।

0: ରାଉରକେଲା ବନଖଣ୍ଡ ପକ୍ଷରୁ ବନଖଣ୍ଡ ସ୍ତରୀୟ 77ତମ ମେଗା ବନ ମହୋତ୍ସବ 2026 କାର୍ଯ୍ୟକ୍ରମ ଲାଠିକଟା ଠାରେ ଅନୁଷ୍ଠିତ ହୋଇଯାଇଛି।
1: ଆମେ ସବୁବେଳେ ଗୋଟେ କଥା କହିଥାଉ, ଏଇ ଯେ ବନଲତା ପାହାଡ଼ ଆହାକି ଦିଶେ ଭାରି ସୁନ୍ଦର।
2: ଅକ୍ଷୟ ମହାନ୍ତିଙ୍କର ସେଇ ଯୋଉ ଗୀତ ଶୁଣିଲା ମାତ୍ରେ ଲୋମ ଟାଙ୍କରି ଉଠେ, ଏଇ ଯେ ବନଲତା ପାହାଡ଼ ଆହାରେ ଦିଶେ କେଡ଼େ ସୁନ୍ଦର। ତେଣୁ ବନଲତା ପାହାଡ଼କୁ ସୁନ୍ଦର ରଖିବା ପାଇଁ ହେଲେ ଆମେ ସମସ୍ତେ ସାମୂହିକ ଭାବେ ପ୍ରଚେଷ୍ଟା କରିବା ଦରକାର, କାରଣ ବୃକ୍ଷରୋପଣ ଆମ ସମସ୍ତଙ୍କ ପାଇଁ ନିହାତି ଜରୁରୀ।
0: ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବରେ ମାନ୍ୟବର ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ମାନ୍ୟବର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ମାନ୍ୟବର ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରତିନିଧି ରଞ୍ଜିତ ନାୟକ, ରାଉରକେଲା ଇସ୍ପାତ କାରଖାନାର ପ୍ରଭାରୀ ନିର୍ଦ୍ଦେଶକ ଆଲୋକ ବର୍ମା, ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ରାମାସ୍ୱାମୀ ପି, ରାଉରକେଲା ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସମେତ ରାଉରକେଲା ବନଖଣ୍ଡ ଅଧିକାରୀ ରବିକାନ୍ତ ମୀନା, ବଣାଇ ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ ପରେ ସ୍ୱାଗତ ସଙ୍ଗୀତ ପରିବେଷିତ ହୋଇଥିଲା।

0: ମଞ୍ଚାସୀନ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ରାଉରକେଲା ଡିଏଫ୍ଓ ରବିକାନ୍ତ ମୀନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସେ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ।
1: ସମସ୍ତଙ୍କୁ ନମସ୍କାର। ଆଜି ଆମେ ଏଠି ରାଉରକେଲା ୱାନ୍ କଣ୍ଟ୍ରି ତରଫରୁ ଆୟୋଜିତ ଡିଭିଜନ ସ୍ତରୀୟ ବନମ ମହୋତ୍ସବ ଉତ୍ସବରେ ଏକତ୍ରିତ ହୋଇଛି। ରାଉରକେଲା ଡିଭିଜନ ଫରେଷ୍ଟ ଅଫିସର ୱାନ୍ ଖଣ୍ଡ ଅଧିକାରୀ ହିସାବରେ ମୁଁ ଆପଣମାନଙ୍କୁ ଏହି ଉତ୍ସବରେ ଆଗକୁ ସ୍ୱାଗତ କରୁଛି। ରାଉରକେଲା ୱାନ୍ ଖଣ୍ଡର ପାଖାପାଖି ଏରିଆ 3000 ସ୍କୋୟାର କିଲୋମିଟର ଅଛନ୍ତି। ତା ଭିତରେ ଆରାଉଣ୍ଡ 33% ଫରେଷ୍ଟ କଭର ଅଛନ୍ତି। ରାଉରକେଲା ଫରେଷ୍ଟ ଡିଭିଜନ 6 ରେଞ୍ଜ ଅଛନ୍ତି। ଏଇ ବର୍ଷ ପାଖାପାଖି ସାର୍ ଆମର ପ୍ଲାଣ୍ଟେସନ ପାଇଁ ଟାର୍ଗେଟ 3.5 ଲକ୍ଷ ଅଛନ୍ତି। ଡିଷ୍ଟ୍ରିବ୍ୟୁସନ ପାଇଁ ଟାର୍ଗେଟ ସାର୍ 15 ଲକ୍ଷ ଅଛନ୍ତି। ଆମମାନେ ସବୁ ଲୋକମାନେ ସଙ୍ଗେ ମିଶିକି BSS ମାନେ ସଙ୍ଗେ ମିଶିକି ସ୍କୁଲ ମାନେ ସଙ୍ଗେ ମିଶିକି ସବୁ ସଙ୍ଗେ ସାର୍ ବନ ମହୋତ୍ସବ 1 ତାରିଖରୁ ଷ୍ଟାର୍ଟ ହୋଇଯାଇଛି। ଏମିତି ପ୍ଲାଣ୍ଟେସନ ଏମିତି ଗ୍ରୀନ ଆକ୍ଟିଭିଟି ଚାଲିବି। ଧନ୍ୟବାଦ।
0: ମୁଖ୍ୟ ଅତିଥି ଶ୍ରୀ ଓରାମ ନିଜର ଅଭିଭାଷଣରେ କହିଥିଲେ,
2: ଆମେ ପ୍ଲାଣ୍ଟେସନ ତ କରୁଛୁ କିନ୍ତୁ ଆମେ କିଛି ଫଳ ବୃକ୍ଷ ବି ପ୍ଲାଣ୍ଟେସନ କରିବା ଦରକାର ଅଛି। ଆମର ଗଛରୁ ଓଟୁ ମିଳୁଛି କିନ୍ତୁ ତାର ଇମ୍ପୋର୍ଟାଣ୍ଟ ହେଉଛି ଓ3, ଯେଉଁଟା ଓଜନ ଲେୟାର। ଓଜନ ଲେୟାର ଯଦି ନ ବଞ୍ଚେଇବା ତାହେଲେ ଆମର ପୃଥିବୀ ଧ୍ୱଂସ ହୋଇଯିବ। କିନ୍ତୁ ବେଶୀ ଗରମ ହେଉଛି ତାର କାରଣ ହେଉଛି ଓଜନ ଲେୟାର କମି ଯାଉଛି। ଓ3 ଯେଉଁଟା ଦେଉଛି ମେନଲି ଆପଣଙ୍କର ପିପଳ ଗଛ, ବଳ ଗଛ ଏବଂ ତୁଳସୀ ଗଛ ଦିନ ରାତି ଯେଉଁଗୁଡ଼ା ଅକ୍ସିଜେନ୍ ଦିଅନ୍ତି ବା ଓ3 ଦିଅନ୍ତି, ଏସବୁ ଗୁଡ଼ାକୁ ବି ପ୍ଲାଣ୍ଟେସନରେ ସାମିଲ କରିବା ଦରକାର ଅଛି। ଏଥିରେ ବେଶୀରୁ ବେଶୀ ଗଛ ଲଗାଇବା ଦରକାର ଅଛି। ଆଉ ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ ଅଛି ମା' କା ନାମ ଏକ ପେଡ଼, ପ୍ରତିବର୍ଷ କିଛି କୋଟିରେ ଗଛ ଲଗା ହେଉଛି। ଗଲା ବର୍ଷ ମଧ୍ୟ 7 କୋଟି 8 କୋଟି ଗଛ ଲଗା ହେଇଛି। ଏ ବର୍ଷ 10 କୋଟି ପାଖାପାଖିରେ ଟାର୍ଗେଟ ରଖାହେଇଛି। 10 କୋଟି ଗଛ ଲଗାଇବା, ଗଛ କେବଳ ଲଗାଇଲେ ହେବନି, ତାକୁ ବଞ୍ଚାଇବାକୁ ପଡ଼ିବ। ତାର ପାଇଁ ବୋଲି ଟ୍ରି ଗାର୍ଡ଼ ପରବର୍ତ୍ତୀ ସମୟରେ ତାକୁ ପାଣି ଦେବା, ଏସବୁ କାମରେ ମଧ୍ୟ ଆମେ ସମସ୍ତେ ଲାଗିକିରି ରହିବା ଦରକାର ଅଛି। ଆଉ ଏଇଟା ନିରନ୍ତର ହେବା କଥା। ଭାରତର ପରମ୍ପରା ଥିଲା ଆଗ ଯେ ପୁଅଟେ କି ଝିଅଟେ ବି ଜନ୍ମ ହେଲା ପରେ ସାଙ୍ଗେ ସାଙ୍ଗ ତାର ନାଁରେ ଗୋଟେ ଗଛଟେ ତାର ଦ୍ୱାରା ତାର ହାତରେ ସେମାନେ ଲଗାଇବା ପାଇଁ ବାପାମାନେ ଇନସିଷ୍ଟ କରୁଥିଲେ। ଆଉ ଯେତେବେଳେ ଫଳ ହେଉଥିଲା କହୁଥିଲେ ଏ ପିଲା ଲଗାଇଥିବା ଗଛ ଏଟା ଫଳ ଭଲ ସ୍ୱାଦିଷ୍ଟ ଅଛି, ଏ ଝିଅ ଏ ଫଳ ଗଛଟା ଲଗାଇଥିଲା ତେଣୁକରି ଏଇଟା ସ୍ୱାଦିଷ୍ଟ ଅଛି। ଏ

0: ଥିଲା କିନ୍ତୁ ଏବେ ସେଇଟା କମିଯାଇଛି, ଏବେ ତାକୁ ବଢ଼େଇବାକୁ ପଡ଼ିବ। ଆମର ଅର୍ବାନାଇଜେସନ୍ ବଢ଼ି ବଢ଼ି ଯାଉଛି, ତ ଅର୍ବାନ ଯେତେ ବଢ଼ିଲେ ବି ଆମକୁ ସେଇ ତୁଳନାରେ କମ୍ପେନସେଟରି ଏଫରେଷ୍ଟେସନ୍ ଫରେଷ୍ଟ ଲଗେଇବା ଦରକାର ଅଛି, ଆଉ ସେଥିରେ ଆମେ ସମସ୍ତେ ସାହାଯ୍ୟ କରିବା ଦରକାର ଅଛି। ମୁଁ ମୁଖ୍ୟ ଅତିଥି ଆକାରରେ ଡାକିଛନ୍ତି, ମୁଁ ଧନ୍ୟବାଦ ଦେଉଛି। ତ ଏ ପ୍ଲାଣ୍ଟେସନ୍ ପ୍ରୋଗ୍ରାମଟା ଆମେ ସମସ୍ତେ ଜୋରଦାର କରିବା ଦରକାର ଅଛି, ଆଉ ଯେଉଁମାନେ ଏଥିରେ ବେଶୀ ସହଯୋଗ କରୁଛନ୍ତି ତାଙ୍କୁ ବି ପୁରସ୍କୃତ ହେବା ଦରକାର ଅଛି, ତାଙ୍କୁ ପ୍ରୋତ୍ସାହନ କରିବା ଦରକାର ଅଛି। ବହୁତ ବହୁତ ଧନ୍ୟବାଦ। ବନ୍ଦେ ମାତରମ୍। ଭାରତ ମାତା କି ଜୟ।
1: ସମ୍ମାନିତ ଅତିଥି ଶ୍ରୀ ସେଠୀ ନିଜର ବକ୍ତବ୍ୟରେ କହିଥିଲେ,
2: ରାଉରକେଲା ବନଖଣ୍ଡ ତରଫରୁ ଯେଉଁ ଭବ୍ୟ ଆୟୋଜନ କରାଯାଉଛି, ଆପଣମାନେ ସେଥିରେ ଯୋଗ ଦେଇଛନ୍ତି, ଯାହା ହଉ ଖୁସି ଲାଗୁଛି ଯେ ଏଇ ଯେଉଁ ବନ ମହୋତ୍ସବ ଏଇଟା ଆଜି ନୁହେଁ, 1950 ମସିହାରୁ ଆରମ୍ଭ କରାଯାଇଛି ଭାରତ ସରକାରଙ୍କ ତରଫରୁ, ଏବଂ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ କୋଣ ଅନୁକୋଣରେ ଭାରତ ବର୍ଷରେ ଆୟୋଜନ କରାଯାଉଛି। ତ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଆମ୍ଭେମାନେ କିଭଳି ଭାବରେ ଅତ୍ୟଧିକ ମାତ୍ରାରେ ନିୟୋଜିତ ହୋଇପାରିବା ଓ ବହୁମାତ୍ରାରେ ଗଛ ଲଗାଇବା ଏବଂ ଏହି ଧରାପୃଷ୍ଠକୁ ସବୁଜ ଭଳି ସୃଷ୍ଟି କରିପାରିବା। ତତ୍ସହିତ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି 2024 ମସିହାରେ ଗୋଟେ ଆହ୍ୱାନ ଦେଇଛନ୍ତି, ଏକ ପେଡ଼ ମା କେ ଲିଏ, ତାକୁ ଆଜି 3 ବର୍ଷ ପୁରିଯାଇଛି ବା ପଦାର୍ପଣ ଆମେ ହେଇଛୁ। ତ ବିଭିନ୍ନ ପ୍ରକାର ଗଛ କାର୍ଯ୍ୟକ୍ରମ କରାଯାଉଛି। ଗତ ବର୍ଷ ମଧ୍ୟ ଆମ ଜିଲ୍ଲା ତରଫରୁ ଆମେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲୁ ବହୁମାତ୍ରାରେ ଚାରା ରୋପଣ କରି। ଏହିଭଳି ଜାରି ରହୁ, ଆପଣମାନଙ୍କ ସମସ୍ତଙ୍କ ସହଯୋଗ ରହୁ, ଏତିକି କହି ମୋର ବକ୍ତ ରହୁଛି। ଧନ୍ୟବାଦ।
1: ଅନ୍ୟତମ ସମ୍ମାନିତ ଅତିଥି ରାଉରକେଲା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ରାମାସ୍ୱାମୀ ପି ନିଜର ବକ୍ତବ୍ୟରେ କହିଥିଲେ,
3: ସମସ୍ତଙ୍କୁ ମୋର ନମସ୍କାର। ଆମର ରାଉରକେଲା ସାଙ୍ଗରେ 3 ଡିଷ୍ଟ୍ରିକ୍ଟ ଅଛି, ଗୋଟେ ସୁନ୍ଦରଗଡ଼, ଆଉ ଦେଓଗଡ଼, ତାପରେ କେଉଁଝର। ଆମେ ଲାଷ୍ଟ 2 ବର୍ଷର ପାଖାପାଖି 5000 ହେକ୍ଟର ଆମେ ଗଛ ବୃକ୍ଷରୋପଣ କରାଇଛୁ। ଏହା ସାଙ୍ଗରେ ପାଖାପାଖି 1.5 କ୍ରୋର୍ ଗଛ ଆମେ ବାଣ୍ଟିଛୁ। ଏ ବର୍ଷ ଆମେ ପାଖାପାଖି 2400 ହେକ୍ଟର ଆମେ ଗଛ ଆମ ଜଙ୍ଗଲ ତରଫରୁ, ଜଙ୍ଗଲ ଡିପାର୍ଟମେଣ୍ଟ ତରଫରୁ କହିବେ, ପାଖାପାଖି 10 ଲକ୍ଷ ଗଛ ଆମର ଲଗାଉଛି। ଏହା ସାଙ୍ଗରେ ପାଖାପାଖି 25 ଲକ୍ଷ ଚାରା ଆମେ ବାଣ୍ଟିବେ ବିଭିନ୍ନ ଲୋକମାନଙ୍କୁ, ବିଭିନ୍ନ ସ୍କୁଲ ଇନଷ୍ଟିଚ୍ୟୁସନ୍ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଆପଣମାନଙ୍କୁ ଗୋଟେ ଗୋଟେ ଗଛ ଆପଣ ଲଗାଉଛୁ, ଆପଣ କେତେ ବି ବାହାରିବେ ବି। ଆମର 5 ଡିଭିଜନ୍କୁ 5 ଗାଡ଼ି ବିଭିନ୍ନ ଗାଁକୁ ଘୁରୁଛି, ଚାରା ନେଇକି ଘୁରୁଛି। ଆପଣ ଜଷ୍ଟ ଆପଣ ଆଧାର କାର୍ଡ଼ର ଦେଖାଇବେ, ଆମେ ଜଷ୍ଟ ଫଟୋ ଉଠେଇବେ, ଫଟୋ ଟଙ୍କା ଦେଲେ ଆମେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଦେଖାଦେବେ। ଆମର ପାଖାପାଖି 100 ନର୍ସରୀ ଅଛି, 100 ନର୍ସରୀ ଭିତରେ ପାଖାପାଖି 40 ଗଛ ଆମକୁ ଦିଆହେଉଛି, ଶାଗବାଗିଆ, ଆମ୍ବ, ପଣସ, ସବୁ ବିଭିନ୍ନ ଭେରାଇଟିର ଗଛ ଦେଉଛି। ଆପଣ ନିଜେ ନିଜେ ଆପଣଙ୍କର ଆଉଟ ଆସନ୍ତି ଗଛ ଲଗାଇବା, ଗଛ ଲଗାଇବା ଆମ କାମ ନାହିଁ ଆଜ୍ଞା, ଆପଣ ନିଜେ ନିଜେ ରେସ୍ପନ୍ସିବିଲି ଆପଣଙ୍କର କାମ କେମିତି ସେ ଗଛ ଲଗାଇବେ, ତାର ସୁରକ୍ଷା ଦେବେ, ଆପଣଙ୍କର ଭୁଲ ଅଛି କେମିତି ତାର ଗଛକୁ ଫଳ ପାଇବେ, ସେତିକି ଆପଣ ସମସ୍ତ ନିଜର ରେସ୍ପନ୍ସିବିଲିଟି ହୋଇକି ଆପଣ ଗଛ ଲଗାଇବା କାମ ଆରମ୍ଭ କରନ୍ତୁ। ମୁଁ ସେତିକି ବହୁତ ବହୁତ ଧନ୍ୟବାଦ ଦେଉଛି ଆମର ସମସ୍ତ MLA, ସମସ୍ତ
1: ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ବର୍ମା ନିଜର ଅଭିଭାଷଣରେ କହିଥିଲେ,
4: ନମସ୍କାର। ମୁଁ ଏହା ଆକେ ମାନେ ପେଡ଼ ଲଗାୟା ଔର ମୁଝେ ଇସକା ହମେଶା ବହୁତ ଗର୍ବ ରହତା ହେ କି ଏ ଯୋ ଏରିଆ ହେ ଓଡ଼ିଶା ମେ ଔର ଯୋ ରାଉରକେଲା ଯୋ କ୍ଷେତ୍ର ହେ ମୋର ଦେନ 30% ଗ୍ରୀନ ହେ ଔର ଏ ଯୋ ହମାରା ବହୁତ ହି ବଡ଼ା ଏକ ଅଚିଭମେଣ୍ଟ ହେ। ଶାୟଦ ଆପ ଇଣ୍ଡିଆ ମେ ଔର କହିଁ ଜାଇଏ ୟା ମେଟ୍ରୋପଲିଟନ୍ସ ମେ ଜାଇଏ ତୋ ଆପକୋ କାଫୀ मिस करिएगा इस चीज को, इस ग्रीनरी को, इस क्लीननेस को, इस वेदर को। महात्मा गांधी का एक कोट है, मुझे जस्ट याद आता है कि वर्ल्ड की जो नेचर हैज गॉट एवरीथिंग टू टेक केयर ऑफ पीपल नीड्स बट नॉट इट ग्रीड। तो ये आदमी का जो लालच है उसको टेक केयर नहीं कर पाएगा नेचर, पर आदमी का जो रिक्वायरमेंट है उसको नेचर जरूर टेक केयर कर पाएगा। हम लोग सील प्लॉट बनाते हैं और जब एक टन सील बनता है तो हमको अपने पॉल्यूशन नॉर्म्स को ध्यान रखना है और हम एक पेड़ जो लगाएंगे वो फ्यूचर के लिए हमारा इन्वेस्टमेंट होगा। आई कॉन्ग्रेचुलेट DFO एंड द फॉरेस्ट डिपार्टमेंट ऑफ राउरकेला बिकॉज आई ऑल्सो हैड द अपॉर्चुनिटी टू सी व्हाट दे डिड लास्ट ईयर। लास्ट वन महोत्सव में जो उन्होंने किया वो काफ़ी बहुत सुंदर था और मुझे उम्मीद है इस तरह से हम लोग भी पेड़ लगा के इसमें पार्टिसिपेट कर पाएंगे। थैंक यू सो मच।
1: ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ରାଓ ନିଜର ବକ୍ତବ୍ୟରେ କହିଥିଲେ,
0: ଆଜ ବହୁତ

0: यही गल है। बट पुणी से रिवेंज था, पुणी चलला चलला चलला अल्टीमेटली परीक्षित जे जणिया सर्वाइव कले पांडव मानकर सक्सेसर भाबरे तांकु भी सेत बेले साप कामुडे रही से मरले बिकॉज द रिवेंज कंटिन्यू। बट तापरे परीक्षित तो पुआ तले जन्म जाए फर्स्ट थर जंगल जंगल रहुथवा लोक आउ तांको भीतर शांति आनिले तापरे जाए कि शांति रहिला एंड देन इज व्हेन द महाभारत एक्चुअली स्टॉप। तो शांति सेतेबेले रहिबो हिस्ट्री रु शांति सेतेबेले रहिबो तले उभय लोक आमे आम नीड्स आम ही अनुसार कंप्रोमाइज करिबा एंड परस्पर को अनेक लिव एंड लेट लिव रे आगो को विकास करिया को सहाय्य करिबा। तो दैट इज व्हाट आम संस्कृति आमको सेटा सिखाए एंड आमे आशा करूछि आमे समस्त सेथिरे आगो बढ़िबा। तो मु जिलापाल भाबरे समस्त को रिक्वेस्ट करिवि आपन समस्त आम एथिरे सहायक हुवंतु एंड आमे बंचिबा जंगल बंचु
1: अन्यतम सम्मानित अतिथि श्री मुंडा निजर वक्तव्य रे कहिथिले
2: बड खंड स्तरीय मेगा महोत्सव जो पालन कराउछि समस्तंकु हार्दिक अभिनंदन एवं धन्यवाद ज्ञापन करुछि। बहुत खुशीर विषय प्रत्येक वर्ष आमर ए वनवर्ष पालन कराए। ए वनवर्ष पालन करिवार उद्देश्य सम्पर्कें आपण मैंने समस्ते जानती ଏବଂ ସମସ୍ତେ ଏହାକୁ ଆମେ କାର୍ଯ୍ୟକାରୀ କରିଥାଉ କିନ୍ତୁ କମ୍ କରିଥାଉ। ଅଧିକ ସଂଖ୍ୟାରେ କିପରି ଆମେ କାମ କରିବା ଧ୍ୟାନ ଦେବା ସେ ସମ୍ପର୍କରେ ଆମେ ଅବଗତ ହେବା ଦରକାର ଏବଂ ସଚେତନ ହେବା ଦରକାର। ବିଶେଷ କରି ବନ ଜଙ୍ଗଲରେ ରହୁଥିବା ଆଦିବାସୀମାନେ ଯେଉଁମାନେ କି ଆପଣମାନେ ଦେଖୁଥିବେ ଖରା ସମୟରେ ଜଙ୍ଗଲରେ ନିଆଁ ଲଗାଇ ଦିଅନ୍ତି ସେମାନେ କମସେ କମ୍ ଜଙ୍ଗଲ ଯେଉଁ ଲାଗୁଛି ନିଆଁ ସେଥିରେ ହୃଦୟଙ୍ଗମ କରିବା କଥା ଚିନ୍ତା କରିବା କଥା। ଯେଉଁ ବନ ଯଦି ଆମେ ନିଆଁ ଲଗାଇବା ତାହେଲେ ଆମମାନଙ୍କର ବହୁତ କିଛି ଔଷଧୀୟ ଗଛ ଏବଂ ଜୀବଜନ୍ତୁ ଏବଂ ଆପଣଙ୍କର ଜଙ୍ଗଲ ନଷ୍ଟ ହେଉଛି ସେ ସମ୍ପର୍କରେ ସେମାନେ ହୃଦୟଙ୍ଗମ କରିବା କଥା କିନ୍ତୁ ସେଇଟା ଆମର ଗାଁ ଗଣ୍ଡା ଲୋକ ବହୁତ କମ୍ ହୃଦୟଙ୍ଗମ କରନ୍ତି। ସେଥିପାଇଁ ସେ ଖରା ସମୟରେ ଆମର ଅଧିକ ସଂଖ୍ୟାରେ ଆମର ସଚେତନ ପ୍ରୋଗ୍ରାମ ହେବା ଦରକାର। ଆମର ଯେଉଁ ବୃକ୍ଷରୋପଣ ଯେଉଁ କାର୍ଯ୍ୟକ୍ରମ କରାହେଉଛି ଏହା ତ ଆମର ପ୍ରତ୍ୟେକ ବର୍ଷ କରାହେଉଛି। ଯାହା ଆଗରୁ ଆମର ଏତେ ସଂଖ୍ୟାରେ ବୃକ୍ଷରୋପଣ କରାହେଉନଥିଲା ଏବେ ମୁଁ ଯାହା ଦେଖୁଛି ବିଭିନ୍ନ ଜାଗାରେ ବିଭିନ୍ନ ସ୍ଥାନରେ ଏଭଳି ଭାବରେ ବନ ବିଭାଗ ତରଫରୁ ଆପଣଙ୍କର ଚାରା ରୋପଣ କରାହେଇଛି ଫ୍ରିରେ ମଧ୍ୟ ଦିଆହେଉଛି ଆଡ଼ଭର୍ଟାଇଜମେଣ୍ଟ କରାହେଉଛି। ଏଣୁ ଯେଉଁ ସ୍କୁଲ ପିଲାମାନେ ଅଛନ୍ତି ହାଇସ୍କୁଲରୁ ଆସୁଛନ୍ତି ଛୋଟ ଛୋଟ ପିଲାମାନେ ପିଲାମାନଙ୍କୁ ନିବେଦନ ସମସ୍ତେ ଯେମିତି ଗଛ ଲଗାଇବେ ନିଜର ବାଡ଼ିରେ କିମ୍ବା କେଉଁ କେଉଁ ଯେଉଁ ଜାଗାରେ ଆପଣମାନଙ୍କ ପତି ଥିବ ସେ ଜାଗାମାନଙ୍କରେ ଗଛ ଲଗାଇବା ପାଇଁ ନିବେଦନ କରିବେ। ଗଛ ଆମମାନଙ୍କ ପାଇଁ ବହୁତ କିଛି ଉପକାର ଅଛି ସେ ସମ୍ପର୍କରେ ଆପଣମାନେ ଜାଣନ୍ତି। କାଠିଠାରୁ ଆରମ୍ଭ କରି ମଲା ପର୍ଯ୍ୟନ୍ତ ଆମର କାଠ ଦରକାର ଗଛ ଦରକାର ଏଣୁ ଏହାର ଏତେ ଉପକାରିତା ଅଛି। ଏଣୁ ଏ ସମ୍ପର୍କରେ ଆମେ ସମସ୍ତେ ଅବଗତ ଦେବା ପ୍ରକୃତିର ସୃଷ୍ଟି ପ୍ରକୃତିରୁ ଯେଉଁ ଆମେ ନଷ୍ଟ କରୁଛେ ଖଡ଼ି କାଦା ଇତ୍ୟାଦି ଖଡ଼ି କାଦ କରିକି ଆମେ ଯେଉଁ ନଷ୍ଟ କରୁଛୁ ସେ ଯଦି ଆମେ ଦାଉ ସାଜୁଛୁ ଯେମିତି ଆପଣ ବିଭିନ୍ନ ଜାଗାରେ ଆପଣ ପାହାଡ଼ ଧସ୍କି ଯାଉଛି ବନ୍ୟା ହେଉଛି ବାତ୍ୟା ହେଉଛି ବିଭିନ୍ନ ମାନେ କ୍ଷୟକ୍ଷତି ହେଉଛି ନ୍ୟାଚୁରାଲ କ୍ଲାଇମେଟ୍ ଚେଞ୍ଜ ହେଉଛି ୱାର୍ଲଡ ୱାର୍ମିଂ ହେଉଛି କ'ଣ କ'ଣ ଆମେ ଶୁଣିବା ପାରୁଛୁ ଏଲିନୋର ପ୍ରଭାବରେ ଏବେ ମଧ୍ୟ ବର୍ଷା କମ୍ ହେବା ମାନେ ଦେଖାଯାଉଛି ଏ ବର୍ଷ ନିଶ୍ଚିତ ଭାବରେ ଭଳି ମଧ୍ୟ ଦେଖାଯାଉ ଏସବୁ ସମସ୍ୟା ସବୁ ଦେଖାଯାଉଛି। ଏଣୁ ଏହାର ପ୍ରତିକାର ପାଇଁ ଆମେ ହିଁ ସମସ୍ତେ ଏକମତ ହେଇକି ଏକଜୁଟ ହେଇକି ଏହି ବୃକ୍ଷରୋପଣ ଯଦି କରିପାରିବା ତାହେଲେ ଆମର ସ୍ଥିରତା ଏବଂ ବ୍ୟାଲେନ୍ସ ରଖିପାରିବା ଆମେ ସମସ୍ତେ ଯଦି ଠିକ୍ ଭାବରେ ରଖିପାରିବା ତାହେଲେ ଆମେ ସମସ୍ତେ ବଞ୍ଚିବା। ଏଣୁ ଆମେ ସମସ୍ତଙ୍କୁ ମୋର ନିବେଦନ ଏଇ ଯେଉଁ ବୃକ୍ଷରୋପଣ ଆମେ ସମସ୍ତେ କରିବା ଆମର ପ୍ରକୃତିକୁ ଆମର ପରିବେଶକୁ ଆମେ ସୁରକ୍ଷା ଦେବା। ଧନ୍ୟବାଦ।
1: ସମ୍ମାନିତ ଅତିଥି ଶ୍ରୀ ନାୟକ ନିଜର ବକ୍ତବ୍ୟରେ କହିଥିଲେ
3: ସମସ୍ତଙ୍କୁ ନମସ୍କାର କୁନି କୁନି ପିଲାମାନଙ୍କୁ ଶୁଭେଚ୍ଛା ଏବଂ ଆପଣମାନଙ୍କୁ ଖାଲି ଗୋଟିଏ ପଦ କଥା କହିବି ମୁଁ ରେଦମ ନଥାଏ ଆମେ ରେଦମ ଥାଏ। ମୀନାଜୀ ଦ କ୍ୟାପ୍ଟେନ୍ ଅଫ୍ ଦ ଟିମ୍ ଅଫ୍ ଦ ଡିଏଫ୍ଓ ରାଉରକେଲା ମୀନାଜୀଙ୍କୁ ଅନୁରୋଧ କରିବି ଆମେ ଡେଫିନେଟଲି ରାଉରକେଲା ଇଜ୍ ଦ ଇଣ୍ଡଷ୍ଟ୍ରିଆଲ କ୍ୟାପିଟାଲ ୱାନ୍ସ ଅପନ୍ ଟାଇମ୍ ଅଫ୍ ଦ ଷ୍ଟେଟ୍ ବଟ୍ ଆଜି ଆମେ ସୁରକ୍ଷିତ ଅନ୍ୟ ତୁଳନାରେ। ଆଜି ରାଜ୍ୟରେ ଟିଟିଲାଗଡ଼ କାଲଚେର ଅନୁଗୁଳ ପଲ୍ୟୁସନ୍ ଏବଂ ଆପଣଙ୍କର ଟେମ୍ପରେଚର୍ ଆମ ଚାହିଁ ଆଗରେ ଅଛି ତଥାପି ଆମେ ଖୁସି ହେବା କଥା ନୁହେଁ। ତେଣୁ ଡେଫିନେଟଲି ଜଗନ୍ନାଥ ଆଶୀର୍ବାଦ କରନ୍ତୁ ମୀନାଜୀଙ୍କୁ ତାଙ୍କ ଟିମ୍କୁ ନେଇକି ଏଭ୍ରି ମେମ୍ବର ଅଫ୍ ଦ ଫରେଷ୍ଟ ଡିପାର୍ଟମେଣ୍ଟ ଆଇ ସାଲ୍ୟୁଟ୍ ୟୁ ଲେଟ୍ ଅସ୍ ୱାର୍କ ଟୁଗେଦର ବଢ଼ିଆ ଡାଇନାମିକ୍ ଲିଡର୍ ପାଇଛ ୟଙ୍ଗ IFS। ତେଣୁ ଆଗାମୀ ଦିନରେ ରାଉରକେଲା ଆଉ ଏକ କୀର୍ତ୍ତିମାନ ସ୍ଥାପନ କରୁ ଏବଂ ସମସ୍ତଙ୍କୁ ନମସ୍କାର ଜୟ ଜଗନ୍ନାଥ।
1: ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ରାଉରକେଲା ବନଖଣ୍ଡର ସହକାରୀ ବନ ସଂରକ୍ଷକ ଗଜେନ୍ଦ୍ର ପାଲ ସିଂ ମାଥୁର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରି କହିଥିଲେ
4: ଜୟ ଜଗନ୍ନାଥ। ଆମର

0: ସତସ୍ତବ ମେଧା ବନ ମହୋତ୍ସବ ପ୍ରୋଗ୍ରାମରେ ଆପଣମାନେ ସମସ୍ତେ ଆମ ଏଇ ପ୍ରୋଗ୍ରାମକୁ ଆସିକି ଆମକୁ ଧନ୍ୟ ମନେ କଲେ ସାର୍। ଆମେ ଆପଣମାନଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛୁ କି ଏଇ ପ୍ରୋଗ୍ରାମଟା ଆପଣଙ୍କ ବିନା ଅଧୁରା ରହିଥାନ୍ତା। କିନ୍ତୁ ତା ପୂର୍ବରୁ ମୁଁ ଧନ୍ୟବାଦ ଦେବା ପାଇଁ ଚାହିଁବି ଆମର ସବୁ ଅତିଥିବୃନ୍ଦ, ଯେଉଁମାନେ କୁନି କୁନି ଛୁଆମାନେ ଯେଉଁମାନେ ଆମ ଗୋଟେ କଲ୍ରେ ସେମାନେ ଆସିଲେ, ଆଉ ମିଡ଼ିଆ ମହୋଦୟ ଯେଉଁମାନେ ଆମର ଏ ପ୍ରୋଗ୍ରାମଟାକୁ ଆଗକୁ ନେଇକି ଯିବେ। ଆଉ ଧନ୍ୟବାଦ ଦେବା ପାଇଁ ଯିବି ଆମର ସବୁ ଉପସ୍ଥିତ ମା ଭଉଣୀମାନେ ଯେଉଁମାନେ ଆମ ଏଇ ପ୍ଲାଣ୍ଟେସନ୍ରେ ଏବେ ଆମ ସହିତ ଆମର ହାତରୁ ହାତ ମିଶିକି ଆମ ଏଇ ପ୍ଲାଣ୍ଟେସନ୍କୁ ସକ୍ସେସ୍ କରିବେ। ଧନ୍ୟବାଦ, ଜୟ ଜଗନ୍ନାଥ।
1: ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମିୟାୱାକି ବୃକ୍ଷରୋପଣ ସ୍ଥଳ ପରିଦର୍ଶନ କରି ଏକ ପେଡ଼ ମା କେ ନାମ ବୃକ୍ଷରୋପଣ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ସ୍କୁଲ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା କରିବା ସହ ପରିବେଶ ସଂରକ୍ଷଣରେ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଆକାଶବାଣୀ ରାଉରକେଲାର ଉଦ୍ଘୋଷକ ଅଶୋକ ରାଉତ ଏବଂ ମୋନାଲିସା ସାହୁ।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷାନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷାନିକେତନ, ମୋବାଇଲ ନମ୍ବର 9937328280।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ମହେନ୍ଦ୍ର କୁମାର ପଟ୍ଟନାୟକଙ୍କର ଦୀର୍ଘ 30-31 ବର୍ଷ ପ୍ରଶାସନ ଜୀବନର ଅନୁଭୂତିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରଶାସକର ଆତ୍ମଲିପି ପୁସ୍ତକର ପରିକଳ୍ପନା କରାଯାଇଛି। ପ୍ରଶାସନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କିପରି ବିଭିନ୍ନ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଏହି ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି।
3: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 MHz ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆପଣମାନେ

କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତରେ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ପୁରୁଷୋତ୍ତମର ପାବନ ପୀଠରେ ଅଧିଷ୍ଠିତ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଛି ତାଙ୍କର ସମଗ୍ର ରୀତି ନୀତି ପୂଜା ପଦ୍ଧତି ଓ ପରମ୍ପରା ମଧ୍ୟରେ। ସେଇ ଅନନ୍ତ ଅସୀମ ପରମବ୍ରହ୍ମ ପରମ ପୁରୁଷ ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ବିରାଜମାନ ଭକ୍ତର ଉଦ୍ଧାରଣ ପାଇଁ ଲୀଳାମୟ ପ୍ରଭୁ ଭକ୍ତ ଗହଳରେ ନବଦିନାତ୍ମକ ଲୀଳା କରନ୍ତି କେବଳ ସେହି ଭକ୍ତର ମାନ ଉଦ୍ଧାରଣ ନିମନ୍ତେ। ସମସ୍ତଙ୍କୁ ପାବକତ୍ୱର ସ୍ପର୍ଶ ଦେଇ ପୂତ ଓ ପବିତ୍ର କରି ପତିତ ପାବନ ନାମକୁ ସାର୍ଥକ କରି ସେ ପୁଣି ଫେରିଆସନ୍ତି ରତ୍ନ ସିଂହାସନକୁ।

0: ବାହୁଡ଼ା ଯାତ୍ରା ସାରି ବଡ଼ଦାଣ୍ଡରେ ସୁନାବେଶ ଅଧରପଣା ଏବଂ ଅନ୍ୟାନ୍ୟ ନୀତି ସମାପ୍ତ କରି ପ୍ରଭୁ ନୀଳାଦ୍ରି ବିଜେ କରନ୍ତି। ସେହିଦିନ ସନ୍ଧ୍ୟା ଧୂପ ସରିବା ପରେ ବିଜେ କାହାଳି ବାଜି ପହଣ୍ଡି ଆରମ୍ଭ ହୁଏ। ସୁଦର୍ଶନ ବଡ଼ ଠାକୁର ଓ ସୁଭଦ୍ରା ଯଥାବିଧି ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଠାକୁରମାନଙ୍କ ପ୍ରବେଶ କାଳରେ ଜଗମୋହନଠାରେ ପ୍ରସାଦ ଲାଗି ଘଷାବିଡ଼ିଆ ମଣୋହି ବନ୍ଦାପନା ଜଗନ୍ନାଥ ରଥ ଉପରୁ ଚାରମାଳ ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀଙ୍କ ଭୋଗମଣ୍ଡପକୁ ବିଜେ। ପ୍ରଭୁଙ୍କର ମନ୍ଦିର ପ୍ରବେଶ କାଳରେ ଲକ୍ଷ୍ମୀଙ୍କର ଦ୍ୱାର ବନ୍ଦ କରିବା ଏବଂ ପ୍ରଭୁଙ୍କ ସେବକ ଆଉ ମହାଲକ୍ଷ୍ମୀଙ୍କ ସେବିକାମାନଙ୍କ ମଧ୍ୟରେ ପରମ୍ପରାଗତ ବଚନିକା ଇତ୍ୟାଦି ଅନେକ ରୀତିନୀତି ପାଳିତ ହୁଏ। ତାପରେ ପ୍ରଭୁଙ୍କର ନୀଳାଦ୍ରି ବିଜେ ହୁଏ। ଏହିସବୁ ନୀତି ସମ୍ପର୍କରେ ଆଲୋଚନା କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଲୋଚନା କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ରଥଯାତ୍ରାର ପରମ୍ପରା ଆରମ୍ଭ ହୁଏ ଏବଂ ନୀଳାଦ୍ରି ବିଜେରେ ଶେଷ ହୁଏ। ଏଇ ଯେଉଁ ଏକ ମାସ ଯାତ୍ରା, ଏହାର ଶେଷ ଦିନକୁ ନୀଳାଦ୍ରି ବିଜେ କୁହାଯାଏ। ସେହି ନୀଳାଦ୍ରି ବିଜେ ଦିନ ପ୍ରଭୁ ଜଗନ୍ନାଥଙ୍କର ରଥ ଉପରେ ପ୍ରଥମ ସକାଳୁ ଆଳତୀ, ଅବକାଶ, ବଲ୍ଲଭ, ସକାଳ ଧୂପ ଏବଂ ମହାସ୍ନାନ, ତାପରେ ମଧ୍ୟାହ୍ନ ଧୂପ, ସନ୍ଧୂପ ସରିବା ପରେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ପାଇଁ ପଣ୍ଡା, ପୁଷ୍ପାଳକ ଏବଂ ମୁଦିରସ୍ତଙ୍କ ହାତରେ ଆମର ତୁଳି ଲାଗି କରାଯାଏ ଏବଂ ଡୋର ଲାଗି କରାଯାଏ। ମୁଦିରସ୍ତ ସେ ଡୋର ଲାଗି କରିବା ପରେ ପ୍ରଭୁ ଜଗନ୍ନାଥଙ୍କର ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କର ପହଣ୍ଡି କାର୍ଯ୍ୟ ଆରମ୍ଭ।

ତାଙ୍କର ମସ୍ତକରେ ଯେତେବେଳେ ଟାହିଆ ଲାଗେ ତାପରେ ପ୍ରଭୁ ଜଗନ୍ନାଥ ଅପେକ୍ଷା କରନ୍ତି ଏବଂ ସେ ସମୟରେ ସିଂହଦ୍ୱାର ବନ୍ଦ ହୋଇଯାଏ। ଅନ୍ୟ ଠାକୁରମାନେ ଗଲା ସମୟରେ ସିଂହଦ୍ୱାର ଖୋଲାଥାଏ। ତାପରେ ବଳଭଦ୍ର ସୁଭଦ୍ରା ପଳାନ୍ତି। ଜଗନ୍ନାଥ ଗଲାବେଳକୁ ସିଂହଦ୍ୱାରଟି ବନ୍ଦ କରିଦିଆଯାଏ।

ସେ ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ସେ ନ ନେଇ ସିଏ ଭାଇ ଭଉଣୀ ସମସ୍ତେ ମିଶି ତିନି ରଥରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ। ମହାଲକ୍ଷ୍ମୀଙ୍କୁ ନ ନେଇଥିବାରୁ ମହାଲକ୍ଷ୍ମୀଙ୍କର ପ୍ରଭୁଙ୍କ ଉପରେ କୋପ କରି ଯେତେବେଳେ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ହେଇ ଚାର ଉପରେ ତାଙ୍କର ମସ୍ତକରେ ଟାହିଆ ବନ୍ଧା ହୁଏ, ସିଏ ସେଠି ଆମର ମନ୍ଦିରର ଚାହାଣି ମଣ୍ଡପ ଅଛି, ସେଠି ଲକ୍ଷ୍ମୀ ସେଠି ଚାହାଣି ମଣ୍ଡପରେ ବନ୍ଦାପନା କରାଯାଏ। ଲକ୍ଷ୍ମୀ ଚାହାଣି ମଣ୍ଡପରେ ଦର୍ଶନ କରି ପ୍ରଭୁ ଜଗନ୍ନାଥଙ୍କ ଦୁଆରକୁ ବନ୍ଦ କରି ସେ ଚାଲିଯାଆନ୍ତି। ତାପରେ ଜାଣନ୍ତି ଯେ ପ୍ରଭୁ ବର୍ତ୍ତମାନ ଆସିଲେ। ତାପରେ ବହୁତ କଷ୍ଟରେ ପହଣ୍ଡି ହେଇ ପ୍ରଭୁ ଜଗନ୍ନାଥ ହେଲେ ସିଂହଦ୍ୱାରକୁ ଯାଆନ୍ତି, ତାପରେ ସିଂହଦ୍ୱାର ଖୋଲା ହୁଏ। ଏହିପରି ଭାବରେ ପ୍ରଭୁ ଜଗନ୍ନାଥ ପହଣ୍ଡି ହେଇ ଯେତେବେଳେ ଯାଇ ଆମର ଜୟବିଜ ଦ୍ୱାରରେ ଭିତରକୁ ପଶିବାକୁ ଚେଷ୍ଟା କରନ୍ତି, ସେ ଦ୍ୱାର ମହାଲକ୍ଷ୍ମୀ ଆଉ ଖୋଲନ୍ତି ନାହିଁ ଏବଂ ପ୍ରଭୁ ତାଙ୍କୁ ବହୁ ଦୁଃଖ କଷ୍ଟ ଜଣାଇ ଏବଂ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ମା ଲକ୍ଷ୍ମୀ ସେ ଦ୍ୱାରକୁ ଖୋଲନ୍ତି ଏବଂ ତାପରେ ଯେଉଁ ବିବାହ ଗଇଁଠାଳ ଥାଏ, ତାଙ୍କର ଯେଉଁ ବନ୍ଦାପନା ଥାଏ, ତାପରେ ମହାଲକ୍ଷ୍ମୀଙ୍କ ପାଖକୁ ଜଗନ୍ନାଥ ପହଣ୍ଡି ହେଇ ଆମର ଭଣ୍ଡାର ଘର ନିକଟରେ ମହାଲକ୍ଷ୍ମୀ ବସିଥାନ୍ତି। ସେଠିକି ନିଜେ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରି ଦୈତାପତିମାନେ ନେଇ ସେ ସ୍ଥାନରେ ପହଞ୍ଚିବା ପରେ ସେଠୁ ଗଇଁଠାଳ ଫିଟେ ଏବଂ ଭିତର୍ଚ ମହାପାତ୍ରଙ୍କ ଦ୍ୱାରା ରସଗୋଲା ମଧ୍ୟ ଭୋଗ କରାଯାଏ। ସେଇ ରସଗୋଲା ମହାଲକ୍ଷ୍ମୀକି ଜଗନ୍ନାଥ ଖୋଇ ଖୁସି କରେଇ ତାପରେ ପହଣ୍ଡି ହେଇକିରି ରତ୍ନ ସିଂହାସନକୁ ବିଜେ କରନ୍ତି।

ପହଣ୍ଡି ହେଇ ପହଣ୍ଡି ବିଜୟରେ ଦୈତାପତି ଏବଂ ପଣ୍ଡା ପୁଷ୍ପାଳକ ଏମାନେ ଡୋରେରେ ରୁହନ୍ତି ଏବଂ ମହାଲକ୍ଷ୍ମୀଙ୍କ ତରଫରୁ ମହାଜନ ଏବଂ ତାଙ୍କ ସହିତ ସେପଟେ ଭିତର୍ଚ ମହାପାତ୍ର ମହାଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି ଏପଟେ ଦୈତାପତିମାନଙ୍କ ତରଫରୁ ଆପଣଙ୍କର ବିଦ୍ୟାପତି ପତି ମହାପାତ୍ର ସିଏ ରୁହନ୍ତି ଏବଂ ଭିତରେ ଯେଉଁ ଲକ୍ଷ୍ମୀନାରାୟଣ କଳି କରାଯାଏ ସେପଟେ ଦେବଦାସୀ ଲକ୍ଷ୍ମୀଙ୍କ ତରଫରୁ ରୁହନ୍ତି ଏବଂ ଏପଟେ ବଚନିକା ହୁଏ ଦୈତାପତି ଜଗନ୍ନାଥଙ୍କ।

ତରଫରୁ ରହି ଏଇ ବଚନିକା କାର୍ଯ୍ୟ ଶେଷ କରନ୍ତି। ଏହିପରି ଆମର ଯେଉଁ ଲକ୍ଷ୍ମୀନାରାୟଣ ଭେଟ ଏବଂ ଲକ୍ଷ୍ମୀନାରାୟଣ କଳି ଏବଂ ନୀଳାଦ୍ରି ବିଜେ ଏହି ନୀତି ଏହିପରି ଭାବରେ ସମାପନ କରାଯାଏ।

ଯେହେତୁ ମହାପ୍ରଭୁ ସମନ୍ୱୟ ଚେତନାର ପ୍ରତିଭୁ, ତେଣୁ ବହୁତ୍ୱରେ ଏକତ୍ୱର ପ୍ରଚାର କରିଚାଲିଛନ୍ତି ସେ। ଜଗନ୍ନାଥ ଦେବ ଯୋଗୀଜନର ଧ୍ୟାନଗମ୍ୟ ଓ ବିଶ୍ୱବନ୍ଦିତ ହେଲେ ହିଁ ତାଙ୍କୁ କେନ୍ଦ୍ର କରି ବହୁ ଉପାସନା ଯେପରି ପ୍ରଚଳିତ, ତହିଁରେ ଜଗତ ଯେତିକି ମୁଗ୍ଧ ସେତିକି ସ୍ତବ୍ଧ ମଧ୍ୟ। ସର୍ବମଧ୍ୟରେ ବ୍ୟାପ୍ତ ଓ ବିଦ୍ୟମାନ, ସେହି ବିଦ୍ୟମାନତା ହିଁ ତାଙ୍କ ଚେତନାର ମୂଳ କଥା। ଏ ସୃଷ୍ଟିର ଯେକୌଣସି ମତ, ପଥ ଓ ସିଦ୍ଧାନ୍ତରେ ତାଙ୍କୁ ଅନ୍ୱେଷଣ କରିବା ଏବଂ ତାଙ୍କ ମଧ୍ୟରେ ଜଗତର ସତ୍ମାର୍ଗ ଓ କର୍ମକୁ ଅବଲୋକନ କରିବାରେ ଯେଉଁ ଆନନ୍ଦାନୁଭୂତି ନିହିତ, ତାହା ହିଁ ସମସ୍ତଙ୍କର ଧ୍ୟେୟ ହେଉ।

ସେ ଦେଉଳ ମଧ୍ୟେ ରତ୍ନସିଂହାସନେ ବିଜେ ଯେ ଜଗତପତି ପାଶେ ବଳରାମ ସୁଭଦ୍ରା ଦେବିଲୋ ବସନ୍ତୀ ଡଉଲେ ଅତି। ଶ୍ରୀମନ୍ଦିରର ମହିମା ସୂଚାଇବା ପାଇଁ ତିନି ଠାକୁର ଉପବେଶନ କରିଥିବା ସିଂହାସନକୁ ଅଭିହିତ କରାଯାଏ ରତ୍ନସିଂହାସନ ନାମରେ। ରତ୍ନସିଂହାସନଟି ମଧ୍ୟ ଗୋଟିଏ ପ୍ରଶସ୍ତ କ୍ଷେତ୍ର। ଏହା ଲମ୍ବରେ 17 ଫୁଟ ଏବଂ ଓସାରରେ 7 ଫୁଟ। ଚଟାଣ ତଳୁ ଏହାର ଉଚ୍ଚତା 5 ଫୁଟରୁ ସାମାନ୍ୟ ଅଧିକ। ବଡ଼ଦେଉଳର ଗର୍ଭଗୃହ ଚଟାଣର ଗୋଟାଏ ବଡ଼ ଅଂଶରେ ରତ୍ନସିଂହାସନ ଅବସ୍ଥିତ। ପୃଥିବୀର ଅନ୍ୟତମ ମଜବୁତ ଆଳୟ ହେଲା ଶ୍ରୀମନ୍ଦିରର ଗର୍ଭଗୃହ, କାରଣ ଏହାର ପଥର କାନ୍ଥଗୁଡ଼ିକ 18 ଫୁଟ ଲେଖାଏଁ ମୋଟା। ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଟେ ନିରନ୍ଧ୍ର ପୃଥୁଳକାୟ କାନ୍ଥ ଗର୍ଭଗୃହକୁ ଘେରି ରହିଥିବା ବେଳେ ପୂର୍ବପଟେ ହିଁ ଗୋଟିଏ ପ୍ରବେଶ ଦ୍ୱାର ରହିଛି। ପ୍ରକୃତରେ ରତ୍ନସିଂହାସନରେ ତିନି ଠାକୁର କେବଳ ନୁହନ୍ତି, 4 ଠାକୁର ବା ଚତୁର୍ଦ୍ଧା ମୂର୍ତ୍ତି ଉପବେଶନ କରନ୍ତି, କାରଣ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କ ସହ ସୁଦର୍ଶନ ମଧ୍ୟ ପୂଜା ପାଆନ୍ତି। ଏତଦ୍ ବ୍ୟତୀତ ଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା, ରୂପା ନିର୍ମିତ ସରସ୍ୱତୀ ପ୍ରତିମା ଏବଂ ନୀଳମାଧବଙ୍କ ମୂର୍ତ୍ତି ମଧ୍ୟ ରତ୍ନସିଂହାସନରେ ସ୍ଥାନ ପାଇଛନ୍ତି।

0: ଆଜି ଏଥିରେ ବିଷୟ ଥିଲା ନୀଳାଦ୍ରି ବିଜେ। ଆଲୋଚନା କରିଥିଲେ ରାମଚନ୍ଦ୍ର ଦାସ ମହାପାତ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ କବି।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ବଣପାହାଡ଼ ଗୀତ କ୍ରମରେ ଓରାମ ଗୀତ ପରିବେଷଣ କରିଛନ୍ତି ଲେଖା ତିର୍କି ଏବଂ ସାଥୀ। କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
2: ଓମ୍ ଶାନ୍ତି ଓମ୍ ଏସ୍ଏସ୍ଜି। ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡି ଓ ପାମ୍ପଡ଼। ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ ଓମ୍ ଶାନ୍ତି ଓମ୍ ଏସ୍ଏସ୍ଜି। ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434 ରେ। ଆଉ ଥରେ କହି ରଖୁଛି 6372962434 ରେ।
3: କଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡନ୍ତୁ। ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ 248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302।

ସୁନ୍ଦରଗଡ଼ ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟମାନଙ୍କ ମଧ୍ୟରୁ ଓରାମ ସମ୍ପ୍ରଦାୟ ଅନ୍ୟତମ। ଏମାନେ ଖୁବ୍ ସରଳ, ଶାନ୍ତିପ୍ରିୟ ଏବଂ ଧର୍ମବିଶ୍ୱାସୀ। ଧର୍ମ ଦେବତାଙ୍କୁ ପୂଜା କରନ୍ତି ମନ ଭରି, ପ୍ରାଣ ଭରି, କାରଣ ଈଶ୍ୱର ସବୁଠାରୁ ପୁରାତନ। ଆଜି ଆସନ୍ତୁ ଶୁଣିବା ଓରାମ ସମ୍ପ୍ରଦାୟର ଗୀତ। ଗାଇଛନ୍ତି ଲେଥା ତିର୍କି ଓ ସାଥୀ। ସାଥୀମାନେ ହେଲେ ପାତ୍ରାସ ତିର୍କି, ଲୋକନାଥ ଟୋପୋ, କୈଳାସ ଟୋପୋ, ଚୁମ୍ନୁ ଟୋପୋ, ଲାଖ ଟୋପୋ, ଲକ୍ଷ୍ମୀ ମିଞ୍ଜ, ପିରି ଟୋପୋ, ସସ୍ମିତା ଟୋପୋ ଏବଂ ସବିତା ଟୋପୋ।

ନିଜ ଗାଁ ନିଜ ଜନ୍ମଭୂମି ସ୍ୱର୍ଗଠାରୁ ମଧ୍ୟ ଭଲ। ଓରାମ ସମ୍ପ୍ରଦାୟ ନିଜ ଉତ୍ପତ୍ତି ସ୍ଥଳ ଶ୍ରୀ ସୀତା ଜାଗା ବିଷୟରେ ବର୍ଣ୍ଣନା କରିଛନ୍ତି ଏହି ଗୀତ ମାଧ୍ୟମରେ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଶୁଣିବା, ବର୍ଡର ଚଳଚ୍ଚିତ୍ରରୁ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ଗୀତଟିକୁ ରଚନା କରିଛନ୍ତି ଜାଭେଦ ଅଖତର ଏବଂ ଗୀତଟିର ସଙ୍ଗୀତ ଦେଇଛନ୍ତି।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ବୋଲ ରାଧା ବୋଲ ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର ଏବଂ ସାଧନା ସରଗମ। ଗୀତଟିର ରଚନା କରିଛନ୍ତି ସମୀର ଏବଂ ସଙ୍ଗୀତ ଆନନ୍ଦ ମିଲିନ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ 248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302 ରେ।
2: ପ୍ରତିଟି ଖୁସିର ମିଠା ସାଥୀ ଡିଭାଇନ ଡିଲାଇଟ୍ସ। ତାଜା ହୋମମେଡ୍ ଓ କଷ୍ଟମାଇଜ୍ଡ କେକ୍ ଅର୍ଡର ପାଇଁ ଫୋନ କରନ୍ତୁ 8763257620 ରେ। ଡିଭାଇନ ଡିଲାଇଟ୍ସ, ପ୍ରତ୍ୟେକ ବାଇଟ୍ରେ ଖୁସି ଝଲସେ।
3: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ। କେତୋଟି ଚଳଚ୍ଚିତ୍ରର ଗୀତ, ପରବର୍ତ୍ତୀ ଗୀତଟିକୁ ଶୁଣିବା ଚଲତେ ଚଲତେ ଚଳଚ୍ଚିତ୍ରରୁ।

ଆଗସ୍ମିଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆଜି ହେଉଛି ଚଳଚ୍ଚିତ୍ର ଜଗତର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ ଚିତ୍ରାଙ୍କ ଜନ୍ମବାର୍ଷିକୀ। ତେବେ ତାଙ୍କରି ଏହି ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣେଇ ଆରମ୍ଭ କରିବା ତାଙ୍କରି କେତୋଟି ଗୀତ। ପ୍ରଥମ ଗୀତଟିକୁ ଶୁଣିବା ମେହବୁବ ଚଳଚ୍ଚିତ୍ରରୁ। ଏହି ଗୀତଟିକୁ

0: ଶ୍ରୋତା ବନ୍ଧୁ ଶୁଣିଲେ ତୁମ୍ବିନ ଚଳଚ୍ଚିତ୍ରର ଏହି ଗୀତଟିକୁ ଗାଇଥିଲେ ଚିତ୍ରା। ଆଜି ଚିତ୍ରାଙ୍କର ଜନ୍ମବାର୍ଷିକୀରେ ଆମେ ଶୁଣୁଛନ୍ତି ତାଙ୍କରି କଣ୍ଠରେ କେତୋଟି ଗୀତ।
1: ଆପଣଙ୍କ ପିଲାର ଉଜ୍ଜଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ ନର୍ସରୀ ଠାରୁ କ୍ଲାସ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280। କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 Sector 1 ରାଉରକେଲା, ମୋବାଇଲ ନମ୍ବର 9348961843 କିମ୍ବା 9564968302 ରେ।
2: ଓମ୍ ଶାନ୍ତିଓମ୍ SSG, ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡ଼ି ଓ ପାମ୍ପଡ଼, ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ। ଓମ୍ ଶାନ୍ତିଓମ୍ SSG, ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434 ରେ। ଆଉ ଥରେ କହି ରଖୁଛି 6372962434 ରେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା କୋଇ ମିଲ୍ ଗୟା ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଚିତ୍ରା।

ଶ୍ରୋତାବନ୍ଧୁ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: फिल्म मधुमति का ये गीत आप सुन रहे थे, जो दिलीप कुमार पर फिल्माया गया। एक हमारे श्रोता ने लिखा है कि आसमान से गिरी बारिश की बूंदें और धरती का मिलन एक पवित्र प्रेम जैसा है, और सीप में पलने वाले मोती का बदन उसके सच्चे प्यार की अनमोल निशानी है। बारिश की बूंदें जब प्यासी धरती पर गिरती हैं तो दोनों एक हो जाते हैं, और ये अनमोल और अनोखा मिलन आसमान और ज़मीन के प्यार को दिखाता है। बारिश की बूंदें और सीप का रिश्ता गहरे भरोसे और सच्ची मोहब्बत का प्रतीक माना गया है, इसलिए सीप उसे अपने दिल में बसा लेती है। सीप अपने दिल का दर्द सहकर भी वो बूंद एक चमकता हुआ सफ़ेद और कठोर मोती बन जाती है, इसलिए बूंदें और सीप का मिलना सच्ची मोहब्बत, समर्पण और अनमोल प्रेम की एक सुंदर निशानी मानी जाती है। एक और श्रोता ने लिखा है कि लिखती हैं कि वो दिल कहाँ से लाऊं, बूंद जो बन गई मोती फूल आहिस्ता फेंको, और तमाम गीत इन्होंने पसंद किए हैं। एक और श्रोता ने लिखा है कि सबसे अच्छी वो बूंद है जो सीप में जाकर मोती बन गई, बूंद को नहीं पता था कि उसका सफ़र कहाँ ख़त्म होगा, फिर वो चलती रही, शायद इसलिए वो मोती बन गई। एक और श्रोता ने लिखा है, प्यास लिए मनवा हमारा जो तरसे एक बूंद तेरी दया की, जो बरसे आसमान से आया फरिश्ता धीरे धीरे से चलो मेरी बाकी हिरणिया, और तमाम गीत इन्होंने सुझाए हैं। एक और श्रोता लिखते हैं कि आसमान की ऊंचाइयों पर बने रहने की चाहत को त्याग बूंद धरती का रुख करती है, जो किसी भी देवदूत से कमतर नहीं होती, उन्हें भी ये ज्ञान भली भांति रहता है।
1: राज्यसभा अपराह्न 2:00 जाए मुलतवी। 2030 सुधा हेपाटाइटिस रो मूलोत्पाटन लागि व्यवस्थागत प्रक्रिया दृढ़ करबा लागि पदक्षेप ग्रहण करुछन्ति सरकार। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 65 କିଲୋଗ୍ରାମ ବର୍ଗର ରୌପ୍ୟ ପଦକ ହାସଲ କରିଥିବା ରାଜା ମୁଥୁ ପାଣ୍ଡିଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ମାତ୍ରେ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ମାତ୍ରାଧିକ ବଳ ପ୍ରୟୋଗ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା କହିଥିଲେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ନିଟ୍ ସମ୍ବନ୍ଧରେ ଆଲୋଚନା ପାଇଁ ଦାବି କରିଥିଲେ ଏବଂ ଏହି ପଦକ୍ଷେପ ସ୍ୱରୂପ ନିଟ୍ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଲୋକସଭାରେ ବିଧେୟକ ଆଗତ କରାଯାଇଛି। ସେ କହିଥିଲେ ଦେଶର ଭାବାବେଗକୁ ଦୃଷ୍ଟିରେ ରଖି ଏହି ବିଧେୟକ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଦେଶର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୂର୍ବରୁ ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ଭାରତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିବା ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ସମେତ ଋଷିକାନ୍ତ ସିଂ, ରାଜା ମୁଥୁ ପାଣ୍ଡି ଏବଂ ପାରା ପାୱାରଲିଫ୍ଟର ଝଣ୍ଡୁ କୁମାରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନେ ଐତିହାସିକ ବିଜୟ ହାସଲ କରିଛନ୍ତି।
2: ଭାରତ କି ସୁଶ୍ରୀ ମୀରାବାଇ ଚାନୁ ନେ

0: वेट लिफ्टिंग की 48 किलोग्राम वर्ग की प्रतियोगिता में स्वर्ण पदक जीता है। इस प्रतियोगिता में श्री ऋषिकांत सिंह चनम बम तथा श्री राजा मुत्थु पांडी ने उत्कृष्ट प्रदर्शन करते हुए रजत पदक जीता है। मैं सदन की ओर से जीतने वाले सभी खिलाड़ियों को इस ऐतिहासिक उपलब्धि पर हार्दिक बधाई तथा भविष्य के लिए शुभकामनाएं देता हूं।
1: ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିଥିଲା। ବାଚସ୍ପତି କହିଥିଲେ ପ୍ରଶ୍ନୋତ୍ତର କାଳରେ ଅନ୍ୟ କୌଣସି ଘଟଣା ଉତ୍ଥାପନ କରାଯାଇପାରିବ ନାହିଁ ଏବଂ ବିରୋଧୀ ସଦସ୍ୟମାନଙ୍କୁ ପ୍ରଶ୍ନକାଳ ଚଳାଇ ରଖିବା ଲାଗି ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ।
0: ऐसे माननीय सदस्यों के खिलाफ मुझे कार्रवाई करनी पड़ेगी जो सदन की मर्यादाओं परंपराओं को समाप्त करने का प्रयास कर रहे हैं। ये सदन है, सदन की मर्यादा बनाने रखना आपकी जिम्मेदारी है।
1: ରାଜ୍ୟସଭାକୁ ସମାନ ପରିସ୍ଥିତି ଲାଗି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ପଦକ୍ଷେପ ନେଇ ହଟ୍ଟଗୋଳ କରିଥିଲେ। ଏହା ଜାରି ରହିବାରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ପରେ କେନ୍ଦ୍ରମନ୍ତ୍ରୀଗଣ ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ରସାୟନ ଏବଂ ସାର ସମ୍ପର୍କିତ ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ପରେ ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ୍ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଉପସ୍ଥାପନ ଲାଗି ଅନୁମତି ପ୍ରଦାନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହରେ ହଟ୍ଟଗୋଳ ସୃଷ୍ଟି କରିବା ଏବଂ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଉପରେ ଆଲୋଚନା ନ କରାଇଦେବା ନେଇ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ଗଣମାଧ୍ୟମକୁ ଶ୍ରୀ ରିଜିଜୁ କହିଛନ୍ତି ଏହି ସଂଶୋଧନ ବିଧେୟକରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାଗୁଡ଼ିକ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହ ଦୋଷୀମାନଙ୍କ ପାଇଁ ସମୟୋଚିତ ଦଣ୍ଡ ପ୍ରଦାନ ବ୍ୟବସ୍ଥା ରହିଛି। ২০৩০ ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏ କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଉଛି। ବିଭିନ୍ନ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ ପୂର୍ବକ ଜନସାଧାରଣଙ୍କୁ ହେପାଟାଇଟିସ୍ ସଂକ୍ରମଣ ଚିହ୍ନଟ କରିବା ଏବଂ ଏହାର ନିରାକରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ହେପାଟାଇଟିସ୍ ହେଉଛି ଯକୃତରେ ସୃଷ୍ଟି ହେଉଥିବା ଏକ ରୋଗ। ଏ ବି ସି ଡି ଏବଂ ଇ ଭଳି 5 ପ୍ରକାରର ହେପାଟାଇଟିସ୍ ଭାଇରସ୍ ଥିବାବେଳେ ବିଶେଷ ଭାବେ ହେପାଟାଇଟିସ୍ ବି ଏବଂ ସି ମୁଖ୍ୟତଃ ଯକୃତରେ ରୋଗ ସୃଷ୍ଟି କରିଥାଏ, ଯାହାଫଳରେ ସିରୋସିସ୍ ଏବଂ ଯକୃତ କର୍କଟ ଭଳି ରୋଗ ହୋଇଥାଏ। 2018 ସରକାର ନ୍ୟାସନାଲ୍ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯେଉଁଥିରେ ଜାତିସଂଘ ସମାବେଶୀ ବିକାଶ ଲକ୍ଷ୍ୟ ଅନୁଯାୟୀ ରୋଗ ନିରୂପଣ ଏବଂ ନିରାକରଣ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାକୁ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହ ସାମିଲ କରାଯାଇ ହେପାଟାଇଟିସ୍ ବି ଏବଂ ସିର ମାଗଣା ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ଅତ୍ୟଧିକ ବଳ ପ୍ରୟୋଗ ଘଟଣା ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଳା ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ବେଳେ ଆକ୍ରମଣର ଶିକାର ହୋଇଥିବା କେତେଜଣ ପୁଲିସ୍ କର୍ମଚାରୀଙ୍କ ପରିବାର ପକ୍ଷରୁ ଆଗତ ଆବେଦନର ଶୁଣାଣି କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଶାନ୍ତିପୂର୍ଣ୍ଣ ଏବଂ ନ୍ୟାୟପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସମ୍ଭିଧାନ ଦ୍ୱାରା ଗ୍ରହଣୀୟ। ସଲିସିଟର ଜେନେରାଲ୍ ତୁଷାର ମେହେଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନାରେ ସହଯୋଗ କରିବେ ବୋଲି ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଗତ ମେ 3 ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଏହାର ପୁନଃ ପରୀକ୍ଷା ଘୋଷଣା ସମ୍ବନ୍ଧିତ ଆର୍ଜେଡି ସାଂସଦ ସୁଧାକର ସିଂଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଅନ୍ଲାଇନ୍ ଜରିଆରେ ନିଟ୍ ପରୀକ୍ଷା କରାଇବା ନେଇ ସରକାରଙ୍କ ପ୍ରସ୍ତାବ ଉପରେ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସର ମତାମତକୁ ଅନୁଧ୍ୟାନ କରିବେ। ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଅନ୍ୟ ଏକ ଖଣ୍ଡପୀଠ କହିଛନ୍ତି ଲିଖିତ ପରୀକ୍ଷା ବଦଳରେ ଅନ୍ଲାଇନ୍ ଜରିଆରେ ନିଟ୍ ପରୀକ୍ଷା କରାଇବା କ୍ଷେତ୍ରରେ ଅଧିକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ଦେଶ ଆଜି ପୂର୍ବତନ ରାଷ୍ଟ୍ରପତି ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଡକ୍ଟର କଲାମ ଏକ ବିକଶିତ ଆତ୍ମନିର୍ଭର ଏବଂ ଦୃଢ଼ ଭାରତର ସ୍ୱପ୍ନ ଦେଖିଥିଲେ। ଦେଶର ମହାକାଶ କାର୍ଯ୍ୟକ୍ରମ ଏବଂ କ୍ଷେପଣାସ୍ତ୍ର ବିକାଶକୁ ଶିଖରକୁ ନେବା କ୍ଷେତ୍ରରେ ଡକ୍ଟର କଲାମଙ୍କ ଅବଦାନ ଅତୁଳନୀୟ ଥିଲା। ଶ୍ରୀ ବିର୍ଲା କହିଛନ୍ତି

ଆନ ଶୃଙ୍ଖଳା ସରଳତା ଏବଂ ଦେଶସେବାକୁ ସେ ତାଙ୍କ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲେ। ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବିଶ୍ୱାସ ଓ ନବସୃଜନ ମାଧ୍ୟମରେ ଦେଶ ନିର୍ମାଣର ଭାବନା ଉଦ୍ରେକ କରିବାରେ ଡକ୍ଟର କଲାମ ସଫଳ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତୀୟ ମହାକାଶ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ଭାବେ ସେ ଡକ୍ଟର କଲାମଙ୍କୁ ଅଭିହିତ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ସେ ଦେଶ ପାଇଁ ସବୁବେଳେ ଏକ ଆଦର୍ଶ ହୋଇ ରହିବେ। ଆସାମରେ ବନ୍ୟା ଜଳ ସ୍ତର ହ୍ରାସ ପାଉଥିବାରୁ ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର, ଗୋଲାହାଟ, ଜୋରହାଟ ଏବଂ ଚରେଇଦେଓ ଜିଲ୍ଲାର 109 ରିଲିଫ୍ କ୍ୟାମ୍ପରେ 37,000 ଅଧିକ ଲୋକ ଆଶ୍ରୟ ନେଇଛନ୍ତି। କେବଳ ଶିବସାଗର ଜିଲ୍ଲାରେ 66 ରିଲିଫ୍ କ୍ୟାମ୍ପରେ 30,000 ଲୋକ ଆଶ୍ରୟ ନେଇଥିବା ସୂଚନା ଦିଆଯାଇଛି। ସରକାର ମିଶନ ମୁଡ୍ରେ ବିଭିନ୍ନ ସଂସ୍ଥା ସହ ମିଳିତ ଭାବେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟ କରୁଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ପ୍ରଭାବିତ ଜିଲ୍ଲାରେ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ଚରେଇଦେଓ ଜିଲ୍ଲାର ସୋନାରୀରେ ବନ୍ୟା ଯୋଗୁଁ ଆଉ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 68 ବୃଦ୍ଧି ପାଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆସାମର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତେବେ ଗୋଲାହାଟ ଜିଲ୍ଲାର ନୁମାଲିଗଡ଼ଠାରେ ଘନଶ୍ରୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁ ପାଣ୍ଡେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ମୁଥୁ ପାଣ୍ଡେଙ୍କ ଏହି ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। 2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସମ୍ପର୍କିତ କେତେକ ଆବେଦନର ଆସନ୍ତାକାଲି ଏକତ୍ର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ସମ୍ବାଦ ଶେଷ ହେଲା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ନୀଳାଦ୍ରୀ ବିଜେ ନୀତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଜ୍ୟରେ ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ଏବଂ 2030 ସୁଦ୍ଧା ହେପାଟାଇଟିସ୍ ମୂଳୋତ୍ପାଟନ ଲାଗି ସରକାର ନେଉଛନ୍ତି ଦୃଢ଼ ପଦକ୍ଷେପ। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ।

0: ପଞ୍ଚତିଥିରେ ଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନିରଥରେ ମଙ୍ଗଳାଳତୀ, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯିବ। ଏହାପରେ ଚାରମଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋର ଲାଗି ଶେଷ ହୋଇ ବିଜେ କାହାଳି ବାଜିବ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିବେ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ମାତ୍ରେ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମୂଲ୍ୟବାନ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ ଏହାଦ୍ୱାରା ଦେଶର ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇପାରିବ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ 2ଟା ଏବଂ ପରେ ଅପରାହ୍ନ 5ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟସଭାକୁ ସମାନ ପରିସ୍ଥିତି ଲାଗି ଅପରାହ୍ନ 3ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ନେଇ ହଟ୍ଟଗୋଳ କରିଥିଲେ। ଏହା ଜାରି ରହିବାରୁ ରାଜ୍ୟସଭାକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଏବଂ ପରେ 3ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟରେ ଅବପାତ ଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସଭା ଭବନରେ ଏକ ସମୀକ୍ଷା ବୈଠକ କରିଛନ୍ତି। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ସମ୍ଭାବ୍ୟ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛନ୍ତି। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ କରାଯିବ। ଅଗ୍ନିଶମ ଏବଂ ଓଡ୍ରାଫ୍ ଦଳକୁ ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ବିଭିନ୍ନ ଜାଗାରେ ମୁତୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ବର୍ଷା କିମ୍ବା ତଜ୍ଜନିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାହା ଯାହା ତୃଣମୂଳ ସ୍ତରରେ ଯୋଜନାର ଆବଶ୍ୟକତା ଅଛି ସେସବୁ ସମଗ୍ର ଦ୍ୱିଗୁଣ ବ୍ୟବସ୍ଥା ହୋଇସାରିଛି। ଓଡ଼ିଶାବାସୀଙ୍କୁ ଆମର ନିବେଦନ, ସେମାନେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତା କାଲି ସନ୍ଧ୍ୟା ପରେ ଯଦି ବର୍ଷା ହୋଇଥିବ ବର୍ଷାର ପ୍ରକୋପ ମଧ୍ୟ କମି କମି ଯିବ। ଆଜି ସନ୍ଧ୍ୟା ଠାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ସମ୍ଭାବ୍ୟ ବର୍ଷା ଆଶଙ୍କା କରୁଛୁ, ତେଣୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ଅନୁରୋଧ।
0: ରାଜ୍ୟବାସୀଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର ସରକାରଙ୍କ ମୁଖ୍ୟ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ଭୁବନେଶ୍ୱର ୟୁନିଟ୍ 2ଠାରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅଭିଯୋଗର ପ୍ରତ୍ୟକ୍ଷ ଭାବେ ଶୁଣାଣି କରି ପ୍ରତ୍ୟେକଟି ଆବେଦନର ତୁରନ୍ତ ଓ ସମୟବଦ୍ଧ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ 1000 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗଦେଇ ଅଭିଯୋଗର ଶୁଣାଣି କରି ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ନୂଆପଡ଼ା ଜିଲ୍ଲାର ବୋଡେନ୍ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ବୈଜ୍ଞାନିକ ଭାରତରତ୍ନ ଡକ୍ଟର APJ ଅବଦୁଲ କଲାମଙ୍କ ଆଜି 11 ପୁଣ୍ୟତିଥି। ଏହି ଅବସରରେ ସମଗ୍ର ଦେଶ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଭାରତର ମହାକାଶ ଏବଂ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ ଡକ୍ଟର କଲାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡକ୍ଟର କଲାମଙ୍କୁ ମଧ୍ୟ ଭାରତର ମିଜାଇଲ୍ ମ୍ୟାନ୍ ବା କ୍ଷେପଣାସ୍ତ୍ରର ଜନକ ବୋଲି କୁହାଯାଏ। 2015 ଆଜିର ଦିବସରେ ସେ ଇହଲୀଳା ସମ୍ବରଣ କରିଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ରାଷ୍ଟ୍ରସେବା, ବିଜ୍ଞାନ, ନବସୃଜନ ଓ ଆତ୍ମନିର୍ଭର ଭାରତ ଗଠନ ପ୍ରତି ତାଙ୍କର ଦୂରଦର୍ଶୀ ନେତୃତ୍ୱ ସଦାସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ କହିଛନ୍ତି। ଭାରତରତ୍ନ ଡକ୍ଟର କଲାମଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ଦେଶର ପ୍ରତିରକ୍ଷା ଓ ମହାକାଶ ବିଜ୍ଞାନ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ଦେଶବାସୀଙ୍କ ପାଇଁ ଗୌରବର ବିଷୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2030 ସୁଦ୍ଧା ହେପାଟାଇଟ୍ସର ମୂଳୋତ୍ପାଟନ ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ଦୃଢ଼ କରିବା ପାଇଁ ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏ କ୍ଷେତ୍ରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଇଛି। ବିଭିନ୍ନ ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟ ପଦକ୍ଷେପ

ସେ ମଧ୍ୟ ଶ୍ରମ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଛନ୍ତି। ସେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ରାଜ୍ୟବାସୀଙ୍କ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁଶାନ୍ତ ସିଂଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ସେଠାରେ ମନ୍ତ୍ରୀ ଓ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଜନ୍ମମାଟି ବରଗଡ଼ ଭଟ୍ଲିରେ ସ୍ୱର୍ଗତ ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରା ସହିତ ରସଗୋଲାର ବିଶେଷ ମହତ୍ତ୍ୱ ରହିଛି। ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ମଧ୍ୟରେ ରସଗୋଲା ଗୁରୁତ୍ୱ ବହନ କରିଥାଏ। ରସଗୋଲାର ପରମ୍ପରା ବହୁ ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଏବଂ ରଥଯାତ୍ରା ସହ ଜଡ଼ିତ ହୋଇଥିବାରୁ ପ୍ରତିବର୍ଷ ଆଜିର ଦିନରେ ରସଗୋଲା ଦିବସ ପାଳନ କରାଯାଉଛି। ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନୀଳାଦ୍ରୀ ବିଜେ ସମୟରେ ବଡ଼ ଦେଉଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା' ଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ରସଗୋଲା ଖୁଆଇବାର 600 ବର୍ଷ ପୁରୁଣା ପରମ୍ପରା ରହିଛି। ଆଜି ଗୋଟିଏ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରସଗୋଲା ଲାଗି କରାଯାଇଥାଏ। ଦେଶର ସୁରକ୍ଷା ଅଖଣ୍ଡତା ରକ୍ଷାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ସାହସ, ଶୃଙ୍ଖଳା ଏବଂ ନିଃସ୍ୱାର୍ଥ ସେବାର ସର୍ବୋଚ୍ଚ ପରମ୍ପରାକୁ ସର୍ବଦା ବଜାୟ ରଖିଆସିଛି। ସେମାନଙ୍କର ଅଟଳ ସମର୍ପଣ, ତ୍ୟାଗ ଏବଂ କର୍ତ୍ତବ୍ୟନିଷ୍ଠା ସମଗ୍ର ଦେଶ ପାଇଁ ନିରନ୍ତର ପ୍ରେରଣାର ଉତ୍ସ। ସିଆର୍ପିଏଫ୍ ସ୍ଥାପନା ଦିବସ ଅବସରରେ ରାଜ୍ୟପାଳ ସମସ୍ତ କର୍ମଚାରୀ, ପୂର୍ବତନ ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ କହିଛନ୍ତି, ସିଆର୍ପିଏଫ୍ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଏକ ଦୃଢ଼ ସ୍ତମ୍ଭ ଭାବେ ସାହସ, ସମର୍ପଣ, ତ୍ୟାଗର ଭାବନା ସହ ଦେଶ ସେବା କରିଆସୁଛି। ରାଜ୍ୟର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ 500 EV ଚାର୍ଜିଂ ଷ୍ଟେସନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଏହି ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ। ରାଜ୍ୟର 20 ଜିଲ୍ଲାର 61 ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ 140,73,80,000 ଟଙ୍କା ମଞ୍ଜୁର କରିଛନ୍ତି। 60 ବିଦ୍ୟାଳୟରେ କଳା ଓ 11 ବିଦ୍ୟାଳୟରେ ବିଜ୍ଞାନ ବିଭାଗ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 12 ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯିବ। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କୋରାପୁଟ କ୍ଲଷ୍ଟର ପକ୍ଷରୁ ନବରଙ୍ଗପୁରଠାରେ ଥିବା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଓ କଳା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ହାଇସ୍କୁଲ ପରିସରରେ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ନୀଳାଦ୍ରୀ ବିଜେ ନୀତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଜ୍ୟରେ ଅବପାତ ଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା ଏବଂ 2030 ସୁଦ୍ଧା ହେପାଟାଇଟ୍ସ ମୂଳୋତ୍ପାଟନ ଲାଗି ସରକାର ନେଉଛନ୍ତି ଦୃଢ଼ ପଦକ୍ଷେପ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା।

0: ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ, ପ୍ରଫୁଲ୍ଲକର ଏବଂ ସାଥୀମାନେ। ଗୀତ ରଚନା ରାମକୃଷ୍ଣ ନନ୍ଦ, ଚଳଚ୍ଚିତ୍ର ବଳିଦାନ।

ଆକାଶବାଣୀ ରାଉରକେଲା। ଶ୍ରୋତା ବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ।

0: କଣ୍ଠଶିଳ୍ପୀ ପ୍ରୀତିନନ୍ଦା ରାଉତରାୟଙ୍କ କଣ୍ଠରେ ଶୁଣିଲେ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।
1: ଏକ ପ୍ରକାର ସେ PM ଜୟ ଅବ ଗରିବ କେ ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ନନ୍ଦକିଶୋର ସିଂଙ୍କ ରଚନା ଶୁଣିଲେ କଣ୍ଠଶିଳ୍ପୀ ପ୍ରୀତିନନ୍ଦ ରାଉତରାୟଙ୍କ କଣ୍ଠରେ। ଏଥର ଆସନ୍ତୁ ଶୁଣିବା ଗୁରୁକୃଷ୍ଣ ଗୋସ୍ୱାମୀ।

ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 466ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି।

ଯୋଗୀନ୍ଦ୍ର ଚମସ ବୁଝାଇଛନ୍ତି, ବେଦରେ ସୌତ୍ରାମଣି ଯଜ୍ଞରେ ସୁରାଘ୍ରାଣ ଅବଶ୍ୟ କରଣୀୟ, ସୁରାପାନ ବିଧାନ ନାହିଁ, ଯଜ୍ଞରେ ପଶୁବଧ ବିଧେୟ, ଅନ୍ୟତ୍ର ପ୍ରମାଦ, ପୁତ୍ରାର୍ଥେ ନାରୀ ସଙ୍ଗମ ଶ୍ରେୟ, ରଥିସୁଖ ପାଇଁ ବର୍ଜନୀୟ। ଏହି ପ୍ରସଙ୍ଗରେ ସେ ଆହୁରି କହିଛନ୍ତି, ଭଗବତ ବିମୁଖ ବ୍ୟକ୍ତିମାନେ କଷ୍ଟରେ ଅର୍ଜିତ ନିଜର ଗୃହ, ପୁତ୍ର, ବନ୍ଧୁବାନ୍ଧବ ତଥା ଧନ ଓ ସମୃଦ୍ଧି ଅନିଚ୍ଛା ସତ୍ତ୍ୱେ ପରିତ୍ୟାଗ କରି ମୃତ୍ୟୁ ପରେ ନରକରେ ପଡ଼ିଥାନ୍ତି।

0: ଷଷଠୀତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ରାଉରକେଲା ପ୍ରସାର କରୁଛୁ କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ରହିଛି ମହିଳା ସ୍ୱାସ୍ଥ୍ୟ ଓ ପୁଷ୍ଟି, ଏ ବିଷୟରେ ରଞ୍ଜିତା କୌରଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758।
1: ଯେଉଁଠାରେ ଘରୋଇ ସ୍ୱାଦ ଓ ଉତ୍କୃଷ୍ଟ ଗୁଣବତ୍ତା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଏ ବଡି ଓ ପାମ୍ପଡ଼, ମହିଳାମାନଙ୍କ ସ୍ୱାବଲମ୍ବନର ପରିଚୟ। ଓମ୍ ଶାନ୍ତି ଓମ୍ SHG। ଯୋଗାଯୋଗ ପାଇଁ କଲ୍ କରନ୍ତୁ 6372962434। ଆଉ ଥରେ କହି ରଖୁଛି 6372962434।
2: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି
3: ଫସିଲା। ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 8249809672।

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

0: ଭଉଣୀମାନେ, ସ୍ୱାସ୍ଥ୍ୟ ହେଉଛି ମଣିଷର ସବୁଠାରୁ ବଡ଼ ସମ୍ପଦ। ଜଣେ ବ୍ୟକ୍ତି ଶାରୀରିକ, ମାନସିକ, ସାମାଜିକ ଦୃଷ୍ଟିରୁ ସୁସ୍ଥ ଥିଲେ ତାକୁ ସୁସ୍ଥ ବ୍ୟକ୍ତି ବୋଲି କୁହାଯାଏ। ସୁସ୍ଥ ଶରୀର ଓ ସୁସ୍ଥ ମନ ଥିଲେ ଜୀବନର ସମସ୍ତ କାର୍ଯ୍ୟ ସଫଳତାର ସହ କରିହୁଏ। ତେଣୁ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା। ତା ଛଡ଼ା ଭଉଣୀମାନେ, ସୁସ୍ଥ ସ୍ୱାସ୍ଥ୍ୟର ଅର୍ଥ କେବଳ ରୋଗ ନଥିବା ନୁହେଁ, ଶରୀର, ମନ ଏବଂ ସମାଜ ସହ ସୁସମ୍ପର୍କ ରଖି ଖୁସିରେ ଜୀବନ ବିତାଇବାକୁ ସୁସ୍ଥ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ସୁସ୍ଥ ସ୍ୱାସ୍ଥ୍ୟ ହେଉଛି ଶାରୀରିକ, ମାନସିକ ଓ ସାମାଜିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥା। ତେବେ ଭଉଣୀମାନେ, ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କେଉଁ କେଉଁ ଖାଦ୍ୟ ସବୁ ଦରକାର ସେ ବିଷୟରେ ଆସନ୍ତୁ ଆଜି ଆମେ ଆଲୋଚନା କରିବା ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥିଙ୍କ ସହିତ। ତେବେ ଆଲୋଚନା କରିବା ପୂର୍ବରୁ ଆସନ୍ତୁ ତାଙ୍କର ବିଶେଷ ପରିଚୟଟି ଜାଣିନେବା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ମ୍ୟାଡ଼ାମ ଆପଣଙ୍କର ପରିଚୟ ବିଷୟରେ କିଛି କହିବେ?
1: ମୋ ନାଁ ହେଉଛି ରଞ୍ଜିତା କର।
0: ଆଚ୍ଛା, ତେବେ ମ୍ୟାଡ଼ାମ ଆଜି ଆମର ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରହିଛି ମହିଳା ସ୍ୱାସ୍ଥ୍ୟ ଓ ପୁଷ୍ଟି। ତେବେ ମୋତେ ଆପଣ ଏଠି କୁହନ୍ତୁ, ମହିଳା ସ୍ୱାସ୍ଥ୍ୟ କ'ଣ ଓ ଏହାର ଗୁରୁତ୍ୱ କେତେ ରହିଛି ବୋଲି ଏଠି ଆପଣ କ'ଣ କହିବେ?
1: ମହିଳା ସ୍ୱାସ୍ଥ୍ୟ ହେଉଛି ମହିଳାଙ୍କର ଶାରୀରିକ, ମାନସିକ, ପ୍ରଜନନ ଓ ସାମାଜିକ ସୁସ୍ଥତାର ସମ୍ପୂର୍ଣ୍ଣ ଅବସ୍ଥା। ସୁସ୍ଥ ମହିଳା ଏକ ସୁସ୍ଥ ପରିବାର ଓ ସମାଜର ଭିତ୍ତି। ଉଚିତ ଖାଦ୍ୟ, ନିୟମିତ ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା ଏବଂ ସମୟୋଯୋଗୀ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ମହିଳା ସ୍ୱାସ୍ଥ୍ୟ ଭଲ ରହିଥାଏ।
0: ଆଚ୍ଛା, ବହୁତ ବଢ଼ିଆ କଥା କହିଲେ। ତେବେ ମହିଳାଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା କାହିଁକି ଏଠି କ'ଣ କହିବାକୁ ଚାହିଁବେ?
1: ଏଇଟା ଗୋଟେ ବଢ଼ିଆ ପ୍ରଶ୍ନଟି ଆପଣ ପଚାରିଛନ୍ତି। ତେବେ ଶୁଣନ୍ତୁ, ମହିଳାଙ୍କର ଶରୀରର ବିକାଶ, ଗର୍ଭଧାରଣ, ସ୍ତନ୍ୟପାନ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଆବଶ୍ୟକ, ଯାହା ଆମେ ସମସ୍ତେ ଜାଣିଛେ। ପ୍ରୋଟିନ୍, ଲୌହ, କ୍ୟାଲସିୟମ, ଭିଟାମିନ୍ ଓ ଖଣିଜ ଲବଣଯୁକ୍ତ ଖାଦ୍ୟ ଖାଇଲେ ରକ୍ତହୀନତା, ଦୁର୍ବଳହୀନତା ଏବଂ ହାଡ଼ଜନିତ ସମସ୍ୟା କମିଥାଏ।
0: ତେବେ ଏଠି କୁହନ୍ତୁ, ମହିଳାଙ୍କ ମଧ୍ୟରେ ରକ୍ତହୀନତାର କାରଣ ଓ ପ୍ରତିରୋଧ ଆମେ କେମିତି କରିପାରିବା ସେ ବିଷୟରେ କିଛି କହିବେ?
1: ରକ୍ତହୀନତାର ପ୍ରମୁଖ କାରଣ ହେଉଛି ଶରୀରରେ ଲୌହର ଅଭାବ। ଅତ୍ୟଧିକ ରକ୍ତସ୍ରାବ, ପୁଷ୍ଟିହୀନ ଖାଦ୍ୟ ଏବଂ ଗର୍ଭାବସ୍ଥା ମଧ୍ୟ ଏହାର କାରଣ। ସବୁଜ ପନିପରିବା, ଡାଲି, ଅଣ୍ଡା, ଫଳ ଏବଂ ଲୌହ ବଟିକା ସେବନ ଦ୍ୱାରା ଏହାକୁ ପ୍ରତିରୋଧ କରାଯାଇପାରେ।
0: ଆଚ୍ଛା, ତେବେ ଏଠି କୁହନ୍ତୁ, ଗର୍ଭ

0: ପରୀକ୍ଷା, ମାନସିକ ଚାପ କମାଇବା, ପର୍ଯ୍ୟାପ୍ତ ବିଶ୍ରାମ ଓ ନିଦ୍ରା, ଏହିସବୁ ପଦକ୍ଷେପ ଗୁଡ଼ିକ ମହିଳାଙ୍କୁ ସୁସ୍ଥ ଓ ସକ୍ଷମ ଜୀବନ ବ୍ୟତୀତ କରିବାରେ ସାହାଯ୍ୟ କରେ।
1: ତେବେ ଏଠି ଆଉ ଗୋଟିଏ ପ୍ରଶ୍ନଟିଏ ଆପଣଙ୍କ ପାଇଁ ରହିଛି, ସନ୍ତୁଳିତ ଖାଦ୍ୟ କ'ଣ ଆଉ ମହିଳାଙ୍କ ପାଇଁ ଏହା ଗୁରୁତ୍ୱ କ'ଣ ରହିଛି ସେ ବିଷୟରେ କିଛି କହିବେ?
0: ଏହା ମଧ୍ୟ ବହୁତ ବଢ଼ିଆ ପ୍ରଶ୍ନଟି ଆପଣ ପଚାରିଲେ। ସମସ୍ତ ନାରୀ ଏହା ଜାଣିବା କଥା, ସନ୍ତୁଳିତ ଖାଦ୍ୟ ହେଉଛି ଏପରି ଖାଦ୍ୟ ଯେଉଁଥିରେ ଶରୀରର ଆବଶ୍ୟକତା ଅନୁଯାୟୀ ଶର୍କରା, ପ୍ରୋଟିନ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ, ତନ୍ତୁ ମାନେ ଫାଇବର୍ ଏବଂ ପାଣି ଥାଏ। ଏହା ମହିଳାଙ୍କ ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ଏବଂ ଶରୀରକୁ ସୁସ୍ଥ ରଖେ।
1: ତେବେ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପୁଷ୍ଟିହୀନତାର ପ୍ରଭାବ କିଛି ରହିଛି କି?
0: ହଁ ନିଶ୍ଚୟ, ପୁଷ୍ଟିହୀନତା ହେଲେ ରକ୍ତହୀନତା, ଦୁର୍ବଳତା, ଥକାପନ, ହାଡ଼ ଦୁର୍ବଳ ହେବା, ରୋଗ ପ୍ରତିରୋଧକ ଶକ୍ତି କମିଯିବା, ଏଥିସହିତ ଗର୍ଭାବସ୍ଥାରେ ଜଟିଳତା ଦେଖାଯାଇପାରେ। ତେଣୁ ସନ୍ତୁଳିତ ଖାଦ୍ୟ ଗ୍ରହଣ ଅତ୍ୟନ୍ତ ଜରୁରୀ ଅଟେ।
1: କିଶୋରୀ ମହିଳାଙ୍କ ପୁଷ୍ଟିର ଆବଶ୍ୟକତା ବିଷୟରେ କିଛି କହିବେ?
0: ଏହା ସବୁ ଭଉଣୀମାନେ ଆମର ଜାଣିଥିବା କଥା ଯେ କିଶୋରୀ ଅବସ୍ଥାରେ ଶରୀରର ଦ୍ରୁତ ବିକାଶ ହୁଏ। ଏହି ସମୟରେ ପ୍ରୋଟିନ୍, କ୍ୟାଲସିୟମ୍, ଲୌହ, ଭିଟାମିନ୍, ଫଳ, ପନିପରିବା ଖାଇବା ଆବଶ୍ୟକ। ଏହା ସୁସ୍ଥ ବିକାଶ ଏବଂ ଭବିଷ୍ୟତର ମାତୃତ୍ୱ ପାଇଁ ଅତ୍ୟନ୍ତ ସହାୟକ ଅଟେ।
1: ତେବେ ମ୍ୟାଡ଼ାମ୍, ଏଇଠି ଆଉ ଗୋଟିଏ ପ୍ରଶ୍ନଟିଏ ରହିଛି, ଯେମିତିକି ମହିଳାଙ୍କର ମାନସିକ ସ୍ୱାସ୍ଥ୍ୟର କିଛି ଗୁରୁତ୍ୱ ରହିଛି କି ଏବଂ ବ୍ୟାୟାମ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ କିପରି ଉପକାରୀ ସେ ବିଷୟରେ କିଛି କହିବେ?
0: ମାନସିକ ସ୍ୱାସ୍ଥ୍ୟ ଭଲ ଥିଲେ ମହିଳା ଆତ୍ମବିଶ୍ୱାସୀ ହୁଅନ୍ତି, ଚାପକୁ ଭଲ ଭାବରେ ସମ୍ଭାଳି ପାରନ୍ତି ଏବଂ ପରିବାର ଆଉ ସମାଜରେ ସକ୍ରିୟ ଭୂମିକା ନିଭାଇ ପାରିଥାନ୍ତି। ଯୋଗ, ଧ୍ୟାନ, ପର୍ଯ୍ୟାପ୍ତ ବିଶ୍ରାମ ଓ ପରିବାରର ସହଯୋଗ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରେ। ଏଥିସହିତ ନିୟମିତ ବ୍ୟାୟାମ ଶରୀରକୁ ସୁସ୍ଥ ରଖେ, ଓଜନ ନିୟନ୍ତ୍ରଣ କରେ, ହୃଦୟକୁ ସୁସ୍ଥ ରଖେ, ହାଡ଼କୁ ଶକ୍ତିଶାଳୀ କରେ ଏବଂ ମାନସିକ ଚାପ କମାଏ। ପ୍ରତିଦିନ ଅତି କମ୍ରେ ହେଲେ ବି 30 ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ କରିବା ଅତ୍ୟଧିକ ଆବଶ୍ୟକ।
1: ତେବେ ମହିଳାଙ୍କ ସ୍ୱାସ୍ଥ୍ୟରେ ଲୌହ ଓ କ୍ୟାଲସିୟମର ଭୂମିକା କିଛି ରହିଛି କି? ଆଉ ଯେଉଁ ସ୍ତନ୍ୟପାନ ମା ମାନେ କରୁଛନ୍ତି ତାଙ୍କ ଛୁଆକୁ, ତାଙ୍କ ପାଇଁ ପୁଷ୍ଟିର କ'ଣ ଗୁରୁତ୍ୱ ରହିଛି ସେ ବିଷୟରେ ଟିକେ କିଛି କହିବେ?
0: ବହୁତ ହି ବଢ଼ିଆ ପ୍ରଶ୍ନଟି ଆପଣ ପଚାରିଲେ ମ୍ୟାଡ଼ାମ୍। ଲୌହ ରକ୍ତହୀନତାକୁ ରୋକିଥାଏ ଏବଂ କ୍ୟାଲସିୟମ ହାଡ଼ ଦାନ୍ତକୁ ଶକ୍ତିଶାଳୀ କରେ। ଦୁଧ, ଦହି, ରାଗି, ସବୁଜ ପନିପରିବା, ଡାଲି ଏବଂ ଅଣ୍ଡା ଏହାର ଭଲ ଉତ୍ସ ଗୋଟେ। ଆଉ ସ୍ତନ୍ୟପାନ କରାଉଥିବା ମାଆଙ୍କୁ ଅଧିକ ପୌଷ୍ଟିକ ଖାଦ୍ୟ, ପର୍ଯ୍ୟାପ୍ତ ପାଣି, ପ୍ରୋଟିନ୍ ଏବଂ କ୍ୟାଲସିୟମ ଆବଶ୍ୟକ। ଏହା ପ୍ରତ୍ୟେକ ମାଆଙ୍କ ସ୍ୱାସ୍ଥ୍ୟ ଭଲ ରଖିବା ସହ ଶିଶୁକୁ ପୂର୍ଣ୍ଣ ପୋଷଣ ଯୋଗାଇଥାଏ।
1: ଆଚ୍ଛା, ବହୁତ ବଢ଼ିଆ କଥା ଏଠି କହିଲେ। ତେବେ ସୁସ୍ଥ ମହିଳା ସୁସ୍ଥ ସମାଜ ଗଠନରେ କିପରି ସହାୟକ?
0: ସୁସ୍ଥ ମହିଳା ସୁସ୍ଥ ପରିବାରଟିଏ ଗଢ଼ନ୍ତି। ସେ ଶିଶୁଙ୍କର ସଠିକ୍ ଲାଳନ ପାଳନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ତେଣୁ ମହିଳାଙ୍କ ସ୍ୱାସ୍ଥ୍ୟର ଉନ୍ନତି ଦେଶର ସାମଗ୍ରିକ ବିକାଶରେ ସହାୟକ ହୁଏ।
1: ତେବେ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷାରେ ଫଳ ଓ ପନିପରିବାର ଭୂମିକା ରହିଛି କି?
0: ହଁ, ଫଳ ଏବଂ ସବୁଜ ପନିପରିବାରେ ଭିଟାମିନ୍, ଖଣିଜ ଲବଣ, ଫାଇବର୍, ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ଥାଏ। ଏଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ହଜମ ଶକ୍ତିରେ ସାହାଯ୍ୟ କରେ ଓ ହୃଦରୋଗ, ମଧୁମେହ, ଅନ୍ୟାନ୍ୟ ଦୀର୍ଘକାଳୀନ ରୋଗର ଝୁମକ କମାଇଥାଏ। ତେଣୁ ପ୍ରତିଦିନ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଖାଇବା ନିହାତି ଆବଶ୍ୟକ।
1: ମହିଳାଙ୍କ ସ୍ୱାସ୍ଥ୍ୟରେ ପରିଷ୍କାର ପାଣି ଓ ପରିମଳ ବ୍ୟବସ୍ଥାର କିଛି ଗୁରୁତ୍ୱ ରହିଛି କି? ଆଉ ମହିଳାଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କାହିଁକି ଆବଶ୍ୟକ, ଏଠି କ'ଣ କହିବାକୁ ଚାହିଁବେ?
0: ପରିଷ୍କାର ପାଣି ପିଇବା ଏବଂ ସ୍ୱଚ୍ଛ ପରିବେଶରେ ରହିବା ଦ୍ୱାରା ଡାଇରିଆ, ଟାଇଫଏଡ୍, ହେପାଟାଇଟିସ୍ ଭଳି ଜଳବାହିତ ରୋଗରୁ ସୁରକ୍ଷା ମିଳେ। ଏହା ସମସ୍ତଙ୍କୁ ଜାଣିବା କଥା। ଶୌଚାଳୟ ବ୍ୟବହାର, ହାତ ଧୋଇବା ଓ ଘର ପରିଷ୍କାର ରଖିବା ସ୍ୱାସ୍ଥ୍ୟ ସୁରକ୍ଷାର ମୂଳ ଆଧାର ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ରକ୍ତଚାପ, ମଧୁମେହ, ରକ୍ତହୀନତା, ସ୍ତନ ଓ ଗର୍ଭାଶୟ ସମ୍ବନ୍ଧୀୟ ସମସ୍ୟା ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ହୋଇପାରିଥାଏ। ସମୟରେ ଚିକିତ୍ସା ଆରମ୍ଭ ହେଲେ ଗୁରୁତର ସମସ୍ୟାକୁ ଏଡ଼ାଇ ହୋଇପାରେ।
1: ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା କିପରି ବଜାୟ ରଖିବା ଉଚିତ, ଏଠି ଆପଣ ମହିଳାମାନଙ୍କୁ କ'ଣ କହିବାକୁ ଚାହିଁବେ?
0: ଏହା କେବଳ ମହିଳା ନୁହେଁ, ସମସ୍ତ ଝିଅ ଏବଂ ଭଉଣୀମାନେ ସମସ୍ତେ ଜାଣିବା କଥା। ଏହା ମାସିକ ଋତୁସ୍ରାବ ସମୟରେ ପରିଷ୍କାର ସାନିଟାରୀ ପ୍ୟାଡ୍ କିମ୍ବା ସୁରକ୍ଷିତ ବିକଳ୍ପ ବ୍ୟବହାର କରିବା, ନିୟମିତ ଭାବେ ଏହାକୁ ବଦଳାଇବା, ହାତ ସାବୁନରେ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖିବା ଉଚିତ। ଏହା ସଂକ୍ରମଣର ଝୁମକ କମାଏ।
1: ତେବେ ମହିଳାଙ୍କ ସ୍ୱାସ୍ଥ୍ୟରେ ଯୋଗ ଓ ଧ୍ୟାନର ଭୂମିକା ରହିଛି କି?
0: ଯୋଗ ଆଉ ଧ୍ୟାନ ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଚାପ କମାଏ। ଏହା ରକ୍ତ ସଞ୍ଚାଳନ ସୁଧାରେ, ନିଦ୍ରାର ଗୁଣବତ୍ତା ବଢ଼ାଏ ଏବଂ ମନକୁ ଶାନ୍ତ ରଖେ। ନିୟମିତ ଯୋଗାଭ୍ୟାସ ମହିଳାଙ୍କର ସାମଗ୍ରିକ ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ।
1: ଆଚ୍ଛା, ବହୁତ ବଢ଼ିଆ କଥା କହିଲେ। ତେବେ ମହିଳା

0: ମାନଙ୍କର ପୁଷ୍ଟିରେ ପ୍ରୋଟିନ୍ର ଭୂମିକା ବିଷୟରେ କିଛି କହିବେ? ଆଉ ତା ସହିତ ମହିଳାଙ୍କ ସ୍ୱାସ୍ଥ୍ୟରେ ନିଦ୍ରାର କିଛି ଗୁରୁତ୍ୱ ରହିଛି କି?
1: ପ୍ରୋଟିନ୍ ଶରୀରର କୋଷ ଗଠନ, ପେଶୀ ବିକାଶ ଓ କ୍ଷତିଗ୍ରସ୍ତ ତନ୍ତୁର ମରାମତିରେ ସାହାଯ୍ୟ କରେ। ଡାଲି, କ୍ଷୀର, ଅଣ୍ଡା, ସୋୟାବିନ୍ ଓ ବାଦାମ ଏକ ପ୍ରୋଟିନ୍ର ଭଲ ଉତ୍ସ। ପ୍ରତିଦିନ ପରିମିତ ପରିମାଣରେ ପ୍ରୋଟିନ୍ ଖାଇବା ନିହାତି ଆବଶ୍ୟକ। ଆଉ ରହିଲା ମହିଳାଙ୍କ ସ୍ୱାସ୍ଥ୍ୟରେ ନିଦ୍ରା, ତାହା ତ ପର୍ଯ୍ୟାପ୍ତ ନିଦ୍ରା ଶରୀର ଓ ମସ୍ତିଷ୍କକୁ ବିଶ୍ରାମ ଦେଇଥାଏ। ଏହା ସ୍ମୃତିଶକ୍ତି, ମାନସିକ ସନ୍ତୁଳନ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ। ପ୍ରତିଦିନ ପ୍ରାୟ 7ରୁ 8 ଘଣ୍ଟା ନିଦ୍ରା ନେବା ଅତ୍ୟନ୍ତ ଆବଶ୍ୟକ।
0: ତେବେ ମ୍ୟାଡ଼ାମ୍, ଆଉ ଗୋଟିଏ ପ୍ରଶ୍ନଟି ଆପଣଙ୍କ ପାଇଁ ରହିଛି, ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଜଙ୍କ୍ ଫୁଡ଼୍ର କିଛି ପ୍ରଭାବ ରହିଛି କି? ଯେମିତି ଏବେ ବର୍ତ୍ତମାନ ଆମେ ଦେଖିବା ସମସ୍ତେ ବେଶୀ ଜଙ୍କ୍ ଫୁଡ଼୍କୁ ପସନ୍ଦ କରୁଛନ୍ତି, ତ ତାହାଦ୍ୱାରା କ'ଣ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ହୋଇଥାଏ ଆଉ ସେ ବିଷୟରେ କିଛି କହିବେ? ତେବେ ଏଠି ମହିଳାଙ୍କର ସ୍ୱାସ୍ଥ୍ୟ ସଚେତନତା କେମିତି ବଢ଼ାଯାଇପାରିବ ସେ ବିଷୟରେ ବି ଟିକିଏ କିଛି ଆମ ଭଉଣୀମାନଙ୍କୁ କହିବେ।
1: ଏହା ଗୋଟେ ବଢ଼ିଆ ପ୍ରଶ୍ନଟେ ପଚାରିଲେ ଜଙ୍କ୍ ଫୁଡ଼୍ ଉପରେ। ଅଧିକ ଜଙ୍କ୍ ଫୁଡ଼୍ ଖାଇଲେ ମୋଟାପଣ, ଉଚ୍ଚ ରକ୍ତଚାପ, ମଧୁମେହ ଆଉ ହୃଦରୋଗର ଝୁମକ ବଢ଼ିଥାଏ। ଏଥିରେ ପୋଷକ ତତ୍ତ୍ୱ କମ୍ ଏବଂ ଲୁଣ, ଚିନି ଏବଂ ଚର୍ବି ଅଧିକ ଥାଏ। ତେଣୁ ଘରେ ପ୍ରସ୍ତୁତ ପୌଷ୍ଟିକ ଖାଦ୍ୟ ଖାଇବା ଭଲ। ଆଉ ତା ପାଇଁ ସଚେତନତା ହେଲା ସ୍ୱାସ୍ଥ୍ୟ ଶିବିର, ସଚେତନତା କାର୍ଯ୍ୟକ୍ରମ, ବିଦ୍ୟାଳୟ ଶିକ୍ଷା, ଗଣମାଧ୍ୟମ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସରକାରୀ ସ୍ୱାସ୍ଥ୍ୟ ଅଭିଯାନ ମାଧ୍ୟମରେ ମହିଳାଙ୍କର ସ୍ୱାସ୍ଥ୍ୟ ସଚେତନତା ବଢ଼ାଯାଇପାରେ।
0: ଆଚ୍ଛା, ତେବେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିର ଉନ୍ନତି ପାଇଁ ଆପଣଙ୍କର ପରାମର୍ଶ କ'ଣ ହେବ?
1: ମହିଳାଙ୍କୁ ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ବିଶ୍ରାମ, ପରିଷ୍କାର ପରିଚ୍ଛନ୍ନତା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ। ସରକାରୀ ସ୍ୱାସ୍ଥ୍ୟ ଯୋଜନାରେ ସୁବିଧା ନେବା, ପରିବାରର ସହଯୋଗ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ମଧ୍ୟ ବଢ଼ାଇବା ମଧ୍ୟ ଆବଶ୍ୟକ।
0: ତେବେ ଏଠି କୁହନ୍ତୁ, ମହିଳାଙ୍କ ସ୍ୱାସ୍ଥ୍ୟରେ ଭିଟାମିନ୍ର ଭୂମିକା କ'ଣ ରହିଛି ଆଉ ମହିଳାଙ୍କ ସ୍ୱାସ୍ଥ୍ୟରେ ପାଣିର ଗୁରୁତ୍ୱ ରହିଛି କି?
1: ଭିଟାମିନ୍ ଶରୀରର ସଠିକ୍ ବିକାଶ ଓ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକ। ଭିଟାମିନ୍ ଏ ଆଖିର ସୁରକ୍ଷା କରେ। ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଭିଟାମିନ୍ ଡି ହାଡ଼କୁ ଶକ୍ତିଶାଳୀ କରେ। ତା ସହିତ ଭିଟାମିନ୍ ବି ଶରୀରର ଶକ୍ତି ଉତ୍ପାଦନରେ ସହାୟକ। ଆଉ ଏହିସବୁ ଭିଟାମିନ୍ ଫଳ, ପନିପରିବା, କ୍ଷୀର, ଅଣ୍ଡା, ଡାଲିରୁ ହିଁ ମିଳିଥାଏ। ଆଉ ପାଣି ଶରୀରର ତାପମାତ୍ରା ସନ୍ତୁଳିତ ରଖିଥାଏ, ହଜମରେ ସାହାଯ୍ୟ କରେ ଏବଂ ଶରୀରର ବର୍ଜ୍ୟ ପଦାର୍ଥ ବାହାର କରେ। ତେଣୁ ପ୍ରତିଦିନ 2ରୁ 3 ଲିଟର ପରିଷ୍କାର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ, ଏହା ସମସ୍ତେ ଜାଣିବା କଥା।
0: ଆଚ୍ଛା, ତେବେ କାର୍ଯ୍ୟରତ ମହିଳାମାନେ ଯେଉଁମାନେ ଯାଇକି ବାହାରେ ମାନେ କର୍ମକ୍ଷେତ୍ରରେ ରହିଛନ୍ତି, ତାଙ୍କର ବି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ, ତ ଏଠି ସେମାନେ କେମିତି ସମାଧାନ କରିପାରିବେ?
1: ବଢ଼ିଆ କ୍ୱେଶ୍ଚିନ୍ଟେ ପଚାରିଲେ। କାର୍ଯ୍ୟରତ ମହିଳାମାନେ କାମର ଚାପ, ଅନିୟମିତ ଖାଦ୍ୟ, ନିଦ୍ରାର ଅଭାବ, ମାନସିକ ଚାପର ସମ୍ମୁଖୀନ ହୁଅନ୍ତି। ସମୟ ମତେ ଖାଇବା, ବ୍ୟାୟାମ କରିବା, ପର୍ଯ୍ୟାପ୍ତ ବିଶ୍ରାମ ଓ ପରିବାରର ସହଯୋଗ ଦ୍ୱାରା ହିଁ ଏହି ସମସ୍ୟା ଟିକେ କମାଯାଇପାରେ।
0: ଆଚ୍ଛା, ବହୁତ ବଢ଼ିଆ କଥାଟି କହିଲେ। ତେବେ ବୃଦ୍ଧ ମହିଳାଙ୍କର ପୁଷ୍ଟିର ଆବଶ୍ୟକତା ବିଷୟରେ କିଛି କହିବେ ଆଉ ମହିଳାଙ୍କ ସ୍ୱାସ୍ଥ୍ୟରେ ପରିବାରର ଭୂମିକା ସାଧାରଣତଃ କ'ଣ ରହିବା ଦରକାର ସେ ବିଷୟରେ ବି କିଛି ଟିକେ କହିବେ।
1: ବୃଦ୍ଧାବସ୍ଥାରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ୍ ଡି ଓ ଫାଇବର ଯୁକ୍ତ ଖାଦ୍ୟ ଅଧିକ ଆବଶ୍ୟକ। ଏହା ହାଡ଼କୁ ଶକ୍ତିଶାଳୀ ରଖେ, ହଜମରେ ସାହାଯ୍ୟ କରେ ଏବଂ ବୃଦ୍ଧାବସ୍ଥା ଜନିତ ରୋଗର ଝୁମକ କମାଏ। ପରିବାରର ସହଯୋଗ ମହିଳାଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। ସମୟରେ ଖାଦ୍ୟ, ବିଶ୍ରାମ, ଚିକିତ୍ସା ଓ ଭାବନାତ୍ମକ ସହଯୋଗ ମହିଳାଙ୍କୁ ସୁସ୍ଥ ଏବଂ ଆତ୍ମବିଶ୍ୱାସୀ କରିଥାଏ।
0: ଆଚ୍ଛା, ତେବେ ମହିଳାଙ୍କ ପାଇଁ ନିୟମିତ ବ୍ୟାୟାମ କରିବା ଜରୁରୀ କି?
1: ହଁ, ନିଶ୍ଚୟ। ବ୍ୟାୟାମ ଦ୍ୱାରା ଶରୀର ସୁସ୍ଥ ରୁହେ, ହାଡ଼ ଓ ପେଶୀ ଶକ୍ତିଶାଳୀ ହୁଏ, ଓଜନ ନିୟନ୍ତ୍ରଣ ରହେ ଏବଂ ହୃଦରୋଗର ଝୁମକ କମେ। ଏହା ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଉନ୍ନତ କରେ।
0: ତେବେ ମହିଳାଙ୍କ ପାଇଁ ସନ୍ତୁଳିତ ଖାଦ୍ୟର କିଛି ତାଲିକା ରହିଛି କି? ତେବେ ଏଠି ମହିଳାଙ୍କର ସ୍ୱାସ୍ଥ୍ୟରେ ସଚେତନତା ମାନେ କେମିତି ଗୁରୁତ୍ୱ ରହିଛି ସେ ବିଷୟରେ ବି ଟିକିଏ କିଛି ଆମର ଭଉଣୀମାନଙ୍କୁ ଜଣାଇବେ।
1: ସନ୍ତୁଳିତ ଖାଦ୍ୟରେ ଭାତ କିମ୍ବା ରୁଟି, ଡାଲି, ସବୁଜ ପନିପରିବା, ଫଳ, କ୍ଷୀର କିମ୍ବା ଦହି, ଅଣ୍ଡା କିମ୍ବା ସୋୟାବିନ୍, ବାଦାମ ଓ ପର୍ଯ୍ୟାପ୍ତ ପାଣି ରହିବା ଉଚିତ। ଅତ୍ୟଧିକ ତେଲ, ଲୁଣ ଓ ଚିନିଯୁକ୍ତ ଖାଦ୍ୟ କମ୍ ଖାଇବା ଉଚିତ। ତା ସହିତ ସଚେତନ ମହିଳା ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ସେମାନେ ସଠିକ୍ ଖାଦ୍ୟ, ନିୟମିତ ଚିକିତ୍ସା, ପରିଷ୍କାର ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ଯୋଜନାରେ ସୁବିଧା ନେଇ ସୁସ୍ଥ ଜୀବନ ବ୍ୟତୀତ କରିପାରନ୍ତି।
0: ମ୍ୟାଡ଼ାମ୍, ଆଜି ତ ଆପଣ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବିଷୟବସ୍ତୁକୁ

0: ନାଇଁ ଅନେକ କଥା କହିଲେ, ତେବେ ଶେଷରେ ଆପଣଙ୍କର ବାର୍ତ୍ତା ମାନେ ଆମର ଭଉଣୀମାନଙ୍କ ପାଇଁ କ'ଣ ରହିବ?
1: ବାର୍ତ୍ତାଟି ଏହା ହେଲା କି ସୁସ୍ଥ ମହିଳା ସୁସ୍ଥ ଜାତି। ମହିଳା ପରିବାର ଓ ସମାଜର ମୂଳ ଶକ୍ତି। ସେ ସୁସ୍ଥ ରହିଲେ ହିଁ ପରିବାର ସୁସ୍ଥ ରୁହେ। ଶିଶୁମାନେ ସଠିକ୍ ପୋଷଣ ଏବଂ ଯତ୍ନ ମଧ୍ୟ ପାଆନ୍ତି ଏବଂ ସମାଜରେ ବିକାଶ ହୁଏ। ତେଣୁ ସୁସ୍ଥ ମହିଳା ସୁସ୍ଥ ଜାତି କଥାଟି ସମ୍ପୂର୍ଣ୍ଣ ଯଥାର୍ଥ।
0: ତେ ମ୍ୟାଡ଼ାମ, ଆଜି ତ ଆପଣ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶ୍ରୋତା ଭଉଣୀମାନଙ୍କୁ ଏ ବିଷୟବସ୍ତୁକୁ ନେଇ ଅନେକ କିଛି କଥା କହିଥିବାରୁ ଏବଂ ତାଙ୍କୁ ଜଣେଇଥିବାରୁ ଆପଣଙ୍କୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ନମସ୍କାର ମ୍ୟାଡ଼ାମ।
2: ହଁ ଭଉଣୀମାନେ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜଣେ ବ୍ୟକ୍ତି ସୁସ୍ଥ ରହିଲେ ପରିବାର, ସମାଜ ଓ ଦେଶର ଉନ୍ନତିରେ ଭଲ ଅବଦାନ ରଖିପାରିବେ। ସେଥିପାଇଁ ସୁସ୍ଥ ଜୀବନଶୈଳୀ ଆପଣେଇବା ଅତ୍ୟନ୍ତ ଆବଶ୍ୟକ, କାରଣ ସୁସ୍ଥ ସ୍ୱାସ୍ଥ୍ୟ ବିନା ଜୀବନର ସଫଳତା ଅସମ୍ଭବ। ସଠିକ୍ ଖାଦ୍ୟ ଅଭ୍ୟାସ, ନିୟମିତ ବ୍ୟାୟାମ, ସ୍ୱଚ୍ଛତା, ପର୍ଯ୍ୟାପ୍ତ ବିଶ୍ରାମ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ଆମେ ସୁସ୍ଥ ଜୀବନ ବିତାଇ ପାରିବା। ସେଥିପାଇଁ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ।

ତେବେ ଭଉଣୀମାନେ ଏହି ସୁନ୍ଦର ଗୀତଟି ଶୁଣିଲା ପରେ ଆସନ୍ତୁ ସୁସ୍ଥ ରହିବାର କିଛିଟା ଉପାୟ ବିଷୟରେ ଜାଣି ରଖିବା। ପ୍ରତିଦିନ ସୁଷମ ଖାଦ୍ୟ ଖାଇବା, ସବୁଜ ପନିପରିବା, ଫଳ, କ୍ଷୀର, ଡାଲି, ଅଣ୍ଡା ଆଦି ଖାଇବା। ଦିନକୁ 2 ବା 3 ଲିଟର ପାଣି ପିଇବା। ପ୍ରତିଦିନ 30 ରୁ 45 ମିନିଟ୍ ବ୍ୟାୟାମ କରିବା। 7 ରୁ 8 ଘଣ୍ଟା ନିଦ୍ରା ନେବା। ସ୍ୱଚ୍ଛତା ବଜାୟ ରଖିବା। ନିୟମିତ ହାତ ଧୋଇବା। ମଦ, ଧୂମପାନ ଓ ନିଶାଦ୍ରବ୍ୟରୁ ଟିକେ ଦୂରେଇ ରହିବା। ଟିକାକରଣ ସମ୍ପୂର୍ଣ୍ଣ କରିବା। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା। ଏସବୁ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀର ଶକ୍ତିଶାଳୀ ରହିଥାଏ, ମନ ମଧ୍ୟ ପ୍ରଫୁଲ୍ଲ ରହେ, କାର୍ଯ୍ୟକ୍ଷମତା ପାଇଁ ବୃଦ୍ଧି ପାଇଥାଏ, ପରିବାର ଓ ସମାଜ ସୁସ୍ଥ ରହେ। ବର୍ତ୍ତମାନ ଭଉଣୀମାନେ ଆସନ୍ତୁ କାର୍ଯ୍ୟକ୍ରମରେ। ବ୍ୟଞ୍ଜନରେ ରହିଛି ଚିକୁ ହାଲୁଆ ପ୍ରସ୍ତୁତି। ତେବେ ଏହା ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ ହେଲା ପାଚିଲା ଚିକୁ 4ଟି, ଘିଅ 2 ଚାମଚ, ଚିନି 4ରୁ 5 ଚାମଚ, କ୍ଷୀର 1 କପ୍, ସୁଜି 1/2 କପ୍, ଗୁଜୁରାତି ଗୁଣ୍ଡ 1/2 ଚାମଚ, କାଜୁ ବାଦାମ କିସମିସ ସଜାଇବା ପାଇଁ। ତେବେ ବର୍ତ୍ତମାନ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣି ରଖିବା। ପ୍ରଥମେ ଚିକୁର ଚୋପା ଓ ମଞ୍ଜି କାଢ଼ି ଛୋଟ ଛୋଟ ଖଣ୍ଡ କରି ନିଅନ୍ତୁ କିମ୍ବା ଏହାର ପେଷ୍ଟ କରନ୍ତୁ। କଡ଼ାଇରେ ଘିଅ ଗରମ କରି ସୁଜିକୁ ହାଲୁକା ସୁନେଲି ରଙ୍ଗ ଯାଏଁ ଭାଜି ନିଅନ୍ତୁ। ଏଥିରେ କ୍ଷୀର ଦେଇ ଭଲ ଭାବରେ ଗୋଳାନ୍ତୁ, ଯାହାଦ୍ୱାରା ଗୁଳି ନ ହୁଏ। ବର୍ତ୍ତମାନ ଚିକୁ ପେଷ୍ଟ ଓ ଚିନି ମିଶାଇ ମଧ୍ୟମ ଆଞ୍ଚରେ ଘାଣ୍ଟନ୍ତୁ। ମିଶ୍ରଣ ଗାଢ଼ ହେଲେ ଗୁଜୁରାତି ଗୁଣ୍ଡ ଓ ଅଳ୍ପ ଘିଅ ମିଶାନ୍ତୁ। ଶେଷରେ କାଜୁ ବାଦାମ କିସମିସ ପକାଇ 2-3 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏହାପରେ ଗରମ କିମ୍ବା ଥଣ୍ଡା ଦୁଇ ଭଳି ପରିବେଷଣ କରିପାରିବେ। ତା ଛଡ଼ା ଭଉଣୀମାନେ, ଏହି ଚିକୁରେ ପ୍ରାକୃତିକ ଶର୍କରା ଥାଏ ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଏହା ଫାଇବରର ଭଲ ଉତ୍ସ ଯାହା ହଜମ ପ୍ରକ୍ରିୟାକୁ ସହାୟତା କରିଥାଏ। କ୍ଷୀର ଓ ଶୁଖିଲା ଫଳ ଯୋଗୁଁ ଏହା ହାଲୁକା, ଅଧିକ ପୌଷ୍ଟିକ ହୋଇଥାଏ। ହଁ ଭଉଣୀମାନେ, ଆପଣ ଚିକୁ ହାଲୁଆ ପ୍ରସ୍ତୁତି ଏବଂ ଏହାର ଉପକାରିତା ବିଷୟରେ ଆଜି ତ ଜାଣିଲେ। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।

ଶୁଣୁଥିଲେ ନାରୀ ମହଲ କାର୍ଯ୍ୟକ୍ରମ। ଆଜିଥିରେ ଶୁଣିଲେ ମହିଳା ସ୍ୱାସ୍ଥ୍ୟ ଓ ପୁଷ୍ଟି ଏ ବିଷୟରେ ରଞ୍ଜିତା କୌରଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସତ୍ୟଭାମା ପତି। ଆକାଶବାଣୀ ରାଉରକେଲା।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୋଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: नमस्कार, आकाशवाणी समाचार के साथ मैं मुनीश शर्मा। संसद के दोनों सदनों की कार्यवाही नीट मुद्दे पर विद्यार्थियों के विरोध प्रदर्शन के दौरान

ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ପ୍ରଥମେ ଶୁଣିବା ଚଳିତ ଅଧିବେଶନ ସମ୍ପର୍କରେ। ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ ଭକ୍ତି ଗୀତ। ଯୁବଶକ୍ତି କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 6:30ରେ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ।

ଜିଲ୍ଲା ହାଲଚାଲ ରାତି 17:25 କ୍ରମରେ ଆଜି ରହିଛି ଢେଙ୍କାନାଳ ଜିଲ୍ଲାର ହାଲଚାଲ। କାର୍ଯ୍ୟକ୍ରମ କ୍ଷେତ ଖମାର ରାତି 7:30 ଏଥିରେ ଆଜି ରହିଛି। ସୁନ୍ଦରଗଡ଼ କିରେଇ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ମୃତ୍ତିକା ବୈଜ୍ଞାନିକ ମନୋଜ କୁମାର ଜେନାଙ୍କ ସହିତ ଆଲୋଚନା ବିଷୟ ରହିଛି ଖରିଫ ଧାନ ଫସଲରେ ଖାଦ୍ୟ ସାର। ଏହି କ୍ରମରେ ଆଜି ଶୁଣିବେ ଏହାର ତୃତୀୟ ଭାଗ। ସିନେ ସଙ୍ଗୀତ ରାତି 8:15, ସଂସଦ ସମୀକ୍ଷା ରାତି 8:00। ରାତି 10:00 ଶୁଣିବେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲଚନ୍ଦ୍ର ବେହେରା।

ଏଥର ଶୁଣିବା ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05ରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35। ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10ରେ, କାର୍ଯ୍ୟକ୍ରମ ଖେଳ ଜଗତ ସକାଳ 7:25ରେ, ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ସକାଳ 8:30ରେ, କଣ୍ଠଶିଳ୍ପୀ ଶିଶିର ଦାସ ଏବଂ ଶ୍ରୀକାନ୍ତ ଦାସ ସକାଳ 8:45ରେ ରହିଛି ବଣପାହାଡ଼ର ଗୀତ କ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ କୁଶ ହାଁସ୍ତା ଏବଂ ସାଥୀ। ସିନେ ସଙ୍ଗୀତ ପୂର୍ବାହ୍ନ 10:00, NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ମଧ୍ୟାହ୍ନ 12:00, ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଅପରାହ୍ନ 5:00। ଶ୍ରୀମଦ୍ ଭାଗବତ ଅପରାହ୍ନ 5:20ରେ, ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତିଗୀତ ଶୁଣିବେ ଅପରାହ୍ନ 5:30ରେ, ସନ୍ଧ୍ୟା 6:10ରେ ଶୁଣିବେ ଓଡ଼ିଶୀ କାର୍ଯ୍ୟକ୍ରମ ଉଦୟ ଭାରତ ସନ୍ଧ୍ୟା 6:30ରେ, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ଜିଲ୍ଲା ହାଲଚାଲ ରାତି 7:25ରେ, ଏହି କ୍ରମରେ ରହିଛି ଗଜପତି ଜିଲ୍ଲାର ହାଲଚାଲ, କିଷାନବାଣୀ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 7:30ରେ, ରାତି 8:00ରେ ସଂସଦ ସମୀକ୍ଷା କାର୍ଯ୍ୟକ୍ରମ ହେଲୋ ରାଉରକେଲା ରାତି 8:15ରେ। ରାତି 10:00ରେ ଶୁଣିବେ କ୍ୱେଶ୍ଚିନ୍ ଆୱାର ଇନ୍ ପାର୍ଲାମେଣ୍ଟ। ଏହି ଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ପ୍ରଥମେ ଶୁଣିଲେ ଚଳିତ ଅଧିବେଶନ ସମ୍ପର୍କରେ ଏବଂ ତା'ପରେ ପରେ ଶୁଣିଲେ ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ।

0: କଣ୍ଠଶିଳ୍ପୀ ଥିଲେ ଦାସ ପବନ ଶର୍ମା, ଗୀତ ରଚନା କରିଥିଲେ ଅଜିତ କୋହଲି।
1: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ ନର୍ସରୀ ଠାରୁ କ୍ଲାସ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
2: ମହେନ୍ଦ୍ର କୁମାର ପଟ୍ଟନାୟକଙ୍କର ଦୀର୍ଘ 31 ବର୍ଷ ପ୍ରସାର ସୃଜନ ଜୀବନର ଅନୁଭୂତିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ପ୍ରଶାସକର ଆତ୍ମଲିପି ପୁସ୍ତକର ପରିକଳ୍ପନା କରାଯାଇଛି। ପ୍ରଶାସନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କିପରି ବିଭିନ୍ନ ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିଛନ୍ତି ତାହା ଏହି ପୁସ୍ତକରେ ମଧ୍ୟ ସ୍ଥାନିତ ହୋଇଛି।
0: କଣ୍ଠଶିଳ୍ପୀ ଦାସ ପବନ ଶର୍ମା, ଗୀତ ରଚନା ରବି ଚୋପଡ଼ା।

0: ଶୁଣିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହୁଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତାପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି କାର୍ଯ୍ୟକ୍ରମ ଯୁବଶକ୍ତି ଆଞ୍ଚଳିକ ସମ୍ବାଦ ଆଜିର ପ୍ରସଙ୍ଗ। ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଓ ଜିଲ୍ଲା ହାଲଚାଲ।
1: ଜତିନା ଶର୍ମା।

0: ଶୁଣୁଥିଲେ ଆଲୋଚନା କେନ୍ଦ୍ର ସରକାରଙ୍କ ଯୋଜନା ସମସ୍ତଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଏ ସମ୍ପର୍କରେ କହୁଥିଲେ ରଞ୍ଜନ ପଣ୍ଡା। ତେବେ ଶ୍ରୋତା ବନ୍ଧୁ ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ନୀଳାଦ୍ରି ବିଜେରେ ଆଜି ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବର୍ଷାଜନିତ ପରିସ୍ଥିତିର ପ୍ରସ୍ତୁତି ସମୀକ୍ଷା କରି 24 ଘଣ୍ଟିଆ ସତର୍କତା ଓ ରିଲିଫ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କଲେ ରାଜସ୍ୱ ମନ୍ତ୍ରୀ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ

0: ଉତ୍କୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେଉଛି। ସକାଳୁ 3 ରଥରେ ମଙ୍ଗଳ ଆଳତୀ, ମୈଲମ, ଅବକାଶ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ଦ୍ୱିପ୍ରହର ଧୂପ ଆଦି ଦୈନିକ ନୀତି ସମ୍ପନ୍ନ ହୋଇଛି। ପରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ନୀତି ଶେଷ କରାଯାଉଛି। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଦୋରଲାଗି ଶେଷ ହୋଇ ବିଜେ କାହାଳି ବାଜିବ। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ପହଣ୍ଡି ବିଜେ କରାଯିବ। ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇ ରତ୍ନବୀଦିକୁ ବିଜେ କରିବେ। କାଳିଆ ସାନ୍ତଙ୍କ ପହଣ୍ଡି ସମୟରେ ଆଉ ଏକ ମାନବୀୟ ଲୀଳା ଦେଖିବାକୁ ମିଳିବ। ରଥଯାତ୍ରାରେ ମା ଲକ୍ଷ୍ମୀଙ୍କୁ ସାଥିରେ ନେଇନଥିବାରୁ ଅଭିମାନିନୀ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଦ୍ୱାର ବନ୍ଦ କରିଦେବେ। ପରେ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ନୀଳାଦ୍ରି ବିଜେ ପାଇଁ ପୁରୀରେ ଜନସମାଗମ ଲାଗି ରହିଛି। ଏଥିଲାଗି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀ ଗଣେଶ ଚକ୍ରରାଜ ସୁଦର୍ଶନ ରଥରୁ ମନ୍ଦିରକୁ ବିଜେ ହୋଇଥିଲେ। ପରେ ଶ୍ରୀ ବଳଦେବ, ମା ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ଟାହିଆ ଲଗାଯାଇ ଆରତି ନୀତି ସମ୍ପାଦନ ହୋଇଥିଲା। ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳାଦ୍ରି ବିଜେ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ରଣପୁରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ମଙ୍ଗଳାରତୀ ପରେ ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମନ୍ଦିରକୁ ବିଜେ କରାଯାଇଥିଲା। ଶେଷରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ସମୟରେ ମା ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସିବା ପରେ ମନ୍ଦିର ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଠାକୁରମାନଙ୍କୁ ରତ୍ନ ସିଂହାସନରେ ବିଜେ କରାଯିବା ପରେ ମାଘ ସ୍ନାନ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପାଦନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର କୋଟ ସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ନବଦିନାତ୍ମକ ରଥଯାତ୍ରା ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରକୁ ବିଜେ କରିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 କେତେକ ସଂଶୋଧନ କରାଯାଇ ଏହି ସଂଶୋଧନ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଭାଗ ନେଇ ସେମାନଙ୍କ ମତାମତ ଉପସ୍ଥାପନ ଲାଗି ଆହ୍ୱାନ ଦେଇଥିଲେ। ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିଥିଲା। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ଶୁଣାଣି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର 6 ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗଗୁଡ଼ିକର ଶୁଣାଣି କରାଯାଉଛି। ଏଥିପାଇଁ ସମାଧାନର ହାର ବୃଦ୍ଧି ପାଉଛି। ପୂର୍ବରୁ ଅନୁଷ୍ଠିତ 18 ପାଳିରେ ଆସିଥିବା ଅଭିଯୋଗ ମଧ୍ୟରୁ 96% ଅଭିଯୋଗର ସମାଧାନ କରାଯାଇଛି।
1: ପ୍ରାୟ 700 ଅଧିକ ଲୋକ ଏଠି ଉପସ୍ଥିତ ରହି ବିଭିନ୍ନ ଅଭିଯୋଗରେ ବିଭିନ୍ନ କଥାକୁ ଏଠି ତାଙ୍କର ଉପସ୍ଥାପନା କରିକିରି ଯାଇଛନ୍ତି। ପ୍ରାୟ 14,941 ଅଭିଯୋଗ ଉପସ୍ଥାପନା କରିଛନ୍ତି ଏବଂ ତା ଭିତରୁ 14,331 ଅର୍ଥାତ 96% ଏହି ଅଭିଯୋଗର ସଫଳ ସମାଧାନ ମଧ୍ୟ କରେଇଛୁ। ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉଛି। 99% ଅଭିଯୋଗ ଗୁଡ଼ିକର ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରରେ ସମାଧାନ କରାଯାଇପାରିଛି।
0: ଶ୍ରୀ ମାଝୀ ଆଜି ବିଭିନ୍ନ ରୋଗରେ ପୀଡ଼ିତ 12 ପାଇଁ 615,000 ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଗଭୀର ଅବପାତଜନିତ ବର୍ଷା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସଭା ଭବନରେ ଏକ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ଆକଳନ କରିବା ସହ ସମସ୍ତ

0: ପ୍ରଶାସନକୁ 24 ଘଣ୍ଟିଆ ସତର୍କତା ଅବଲମ୍ବନ କରିବା ସହ ରିଲିଫ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କୁ ଜୀବନର ସୁରକ୍ଷା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଆବଶ୍ୟକତା ଅନୁଯାୟୀ ବିପଦପୂର୍ଣ୍ଣ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ, ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ, ପାନୀୟ ଜଳ ବ୍ୟବସ୍ଥା ଆଦି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଶ୍ରୀ ପୂଜାରୀ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତଥା ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 7 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ 11 ତାରିଖ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ। 17 ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ 21 ତାରିଖରେ ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର 135 ଉଚ୍ଚଶିକ୍ଷାନୁଷ୍ଠାନରେ 32,531 ସିଟ୍ ରହିଛି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ 2 ବର୍ଷିଆ ବିଏଡ୍, ବିଏଚ୍ଏଡ୍, ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ନିଜ ପସନ୍ଦର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଚଏସ୍ ଲକିଂ କରିପାରିବେ। 11 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। 25 ତାରିଖରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷରେ 31 ଉଚ୍ଚ ଶିକ୍ଷାନୁଷ୍ଠାନରେ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 2,800 ସିଟ୍ ରହିଛି। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ 120 ଜଣ ଅଂଶଗ୍ରହଣ କରିଥିଲେ। ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ବିଧାନସଭା ପରିସରକୁ ଶେଷ ଦର୍ଶନ ପାଇଁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ବରଗଡ଼ ଅଭିମୁଖେ ନିଆଯାଉଛି। ଆସନ୍ତାକାଲି ପୂର୍ବାହ୍ନ 9ଟାରେ ଜନ୍ମମାଟି ବାଉସେନମୁରା ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ସୂଚନା ଅନୁସାରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ 2.0ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଦଶପଲ୍ଲା ଏନ୍ଏସିର 16 ୱାର୍ଡରୁ 300 ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଥମ ଦିନରେ 32 ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ପରବର୍ତ୍ତୀ ସମୟରେ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ତହସିଲଦାର କହିଛନ୍ତି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ଖଲିକୋଟ ବିଜ୍ଞପିତ ଅଞ୍ଚଳ, ପୋଲସରା ଏନ୍ଏସ୍ସି ଏବଂ ଗୋପାଳପୁର ବିଜ୍ଞପିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରାଣୀ ଉଦ୍ଧାର ଯାନ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ କରିଥିଲେ। ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ, ଖଲିକୋଟ ଓ ପୋଲସରା ବିଜ୍ଞପିତ ଅଞ୍ଚଳରେ ପ୍ରାଣୀ ଉଦ୍ଧାର ଯାନ କାର୍ଯ୍ୟକାରୀ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ନୀଳାଦ୍ରି ବିଜେରେ ଆଜି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି। ଲୋକସଭାରେ ଆଗତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବୃଦ୍ଧି ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ, 3 ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: 2 ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ, ପୁରାପୁରି ଫ୍ରି। ଚାଲ
1: କୁଆଡେ
3: ଆଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: RBI କହେ
2: ସଚେତନ ହୁଅନ୍ତୁ।

0: ସତର୍କ ରୁହନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ପରୀକ୍ଷା ସଂସ୍କାର କ୍ଷେତ୍ରରେ ପ୍ରମୁଖ ସରକାରୀ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ହେଉଛି ଛାତ୍ରଛାତ୍ରୀଙ୍କ ଜ୍ଞାନ, ଦକ୍ଷତା ଏବଂ ମୂଲ୍ୟାଙ୍କନର ମୁଖ୍ୟ ମାପକାଠି। ଏହା ମଧ୍ୟ ହେଉଛି ଶିକ୍ଷା ବ୍ୟବସ୍ଥାର ଏକ ମେରୁଦଣ୍ଡ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଚାକିରି ଏବଂ ସାମାଜିକ ଅଗ୍ରଗତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ପାରମ୍ପରିକ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ ନେଇ ସରକାର ଜାତୀୟ ଶିକ୍ଷାନୀତି 2020 ପ୍ରଚଳନ କରିଛନ୍ତି। ଘୋଷା ପାଠରୁ ଦକ୍ଷତା ବିକାଶ ଆଡ଼କୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ମନେରଖି ଲେଖିବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ଯୁକ୍ତିଯୁକ୍ତ ଚିନ୍ତାଧାରା, ସୃଜନଶୀଳତା ଏବଂ ପ୍ରୟୋଗାତ୍ମକ ଜ୍ଞାନର ମୂଲ୍ୟାଙ୍କନକୁ ଏହି ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ପରୀକ୍ଷା ଚାପକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବର୍ଷକୁ ଦୁଇଥର ପରୀକ୍ଷା ଦେବାର ବିକଳ୍ପ ସୃଷ୍ଟି କରାଯାଇଛି। ତେଣୁ ଶିକ୍ଷାକୁ କେବଳ ନମ୍ବର ହାସଲର ମାଧ୍ୟମ ନ କରି ବାସ୍ତବ ଦକ୍ଷତା ସହ ଯୋଡ଼ିବା ପାଇଁ ଶିକ୍ଷାନୀତିରେ ମଧ୍ୟ ସଂସ୍କାରମୂଳକ ପଦକ୍ଷେପର ବ୍ୟବସ୍ଥା ରହିଛି। ଦେଶବ୍ୟାପୀ ମୂଲ୍ୟାଙ୍କନର ଏକ ନିର୍ଦ୍ଦିଷ୍ଟ ମାପଦଣ୍ଡ ନିର୍ଦ୍ଧାରଣ କରିବା ଲକ୍ଷ୍ୟ ନେଇ ପରଖ ଭଳି ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ସ୍ଥାପନ କରାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଶିକ୍ଷା ବୋର୍ଡ଼ଗୁଡ଼ିକ ମଧ୍ୟରେ ମୂଲ୍ୟାଙ୍କନର ସମାନତା ଏବଂ ମାନଦଣ୍ଡ ନିର୍ଦ୍ଧାରଣ କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ତେବେ ସାମ୍ପ୍ରତିକ ପ୍ରଶ୍ନପତ୍ର ଲିକ୍ ଘଟଣା ତଥା ପରୀକ୍ଷା ପରିଚାଳନାରେ ଅନିୟମିତତା ଏକ ଆହ୍ୱାନ ସୃଷ୍ଟି କରିଛି। ଏହାଦ୍ୱାରା ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖିଥିବା ପରୀକ୍ଷାର୍ଥୀଙ୍କ ବର୍ଷ ବର୍ଷର ପରିଶ୍ରମ ବୃଥା ହେଉଥିଲା। ପରୀକ୍ଷା ବାତିଲ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ତଥା ମାନସିକ ଚାପ ପଡ଼ୁଥିଲା। ଏସବୁକୁ ଦୃଷ୍ଟି ରଖି ପରୀକ୍ଷା ପରିଚାଳନାରେ ବ୍ୟାପକ ସଂସ୍କାର ଆଣିବା ଲକ୍ଷ୍ୟ ନେଇ ସରକାର ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପ୍ରସ୍ତୁତ କରିଛନ୍ତି। ଏହି ବିଧେୟକକୁ ଆଜି ଲୋକସଭାରେ ଆଗତ କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାକୁ ଗୃହରେ ଆଗତ କରିଛନ୍ତି। ପୂର୍ବରୁ ଏ କ୍ଷେତ୍ରରେ ଥିବା 2024 ଆଇନରେ କେତେକ ସଂଶୋଧନ ନେଇ ଏହି ବିଧେୟକରେ ପ୍ରସ୍ତାବ ରହିଛି। ବିଧେୟକରେ ଥିବା ପ୍ରସ୍ତାବ ଅନୁଯାୟୀ ଆର୍ଥିକ ଦଣ୍ଡରେ ବ୍ୟାପକ ବୃଦ୍ଧି ସହିତ ବ୍ୟକ୍ତିଗତ ଏବଂ ସଂସ୍ଥାଗତ ଅପରାଧୀଙ୍କ ପାଇଁ ସର୍ବାଧିକ କାରାଦଣ୍ଡ ମିଆଦ ମଧ୍ୟ ବୃଦ୍ଧି ପାଇବ। 2 ମାସର ତଦନ୍ତ ସମୟସୀମା ସହିତ ନିର୍ଦ୍ଦିଷ୍ଟ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଏହି ମାମଲାଗୁଡ଼ିକର ବିଚାର କରାଯିବ। ସଂଗଠିତ ଅପରାଧ ନେଟୱାର୍କ ପାଇଁ 10 କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାପକ ଆର୍ଥିକ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ମାମଲାଗୁଡ଼ିକର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ବଳ SDF ମାଧ୍ୟମରେ କରାଯିବ। ସ୍ଥାନୀୟ ପୁଲିସ୍ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଥବା SDF ମାଧ୍ୟମରେ ଏହି ମାମଲାର ତଦନ୍ତ କରାଗଲେ ମଧ୍ୟ ସମାପ୍ତ ପାଇଁ 60 ଦିନର ସମୟସୀମା ଧାର୍ଯ୍ୟ ହୋଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବ। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନ ଏହି ମାମଲାଗୁଡ଼ିକର ଦୈନିକ ଭିତ୍ତିକ ବିଚାର ପରିଚାଳନା ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନର ମଧ୍ୟ ପ୍ରସ୍ତାବ ରହିଛି। ହାଇକୋର୍ଟରେ ଏ ସଂକ୍ରାନ୍ତ ଅପିଲର ଶୁଣାଣି 2 ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ କରାଯିବା ସହ 3 ମାସ ମଧ୍ୟରେ ଏହାକୁ ଶେଷ କରିବା ନେଇ ପ୍ରସ୍ତାବ ରହିଛି। ଦୀର୍ଘ ଆଇନଗତ ବିଳମ୍ବକୁ ପ୍ରତିହତ କରିବା ନେଇ ଏହି ବିଧେୟକରେ ସ୍ୱତନ୍ତ୍ର ଧାରାର ବ୍ୟବସ୍ଥା ରହିଛି। ଏପରିକି ସ୍ପଷ୍ଟ ତଥା ବ୍ୟତିକ୍ରମିକ କାରଣ ନଥିଲେ ଏହି ମାମଲାଗୁଡ଼ିକରେ ସମୟ ପ୍ରଦାନ କରିବାକୁ ଅନୁମତି ମିଳିବ ନାହିଁ। ଏହି ମାମଲାଗୁଡ଼ିକ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା 2023 ଅଧୀନରେ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତିକୁ ମଧ୍ୟ ଏହି ବିଧେୟକରେ ବାଧ୍ୟତାମୂଳକ କରାଯାଇଛି। ଇତିମଧ୍ୟରେ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଲକ୍ଷ୍ୟ ନେଇ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିରେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏସ୍ ସୋମନାଥ, ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, IIT ଚେନ୍ନାଇ ନିର୍ଦ୍ଦେଶକ ଭି କାମକୁଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ପରିଚାଳନା ବିଶେଷଜ୍ଞ ଅମୃତ ଲାଲ ମୀନା ଏହି କମିଟିର ସଦସ୍ୟ ଅଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ନେଇ ଏହି କମିଟି ସମୀକ୍ଷା କରିବା ସହିତ ସରକାରଙ୍କୁ ତାଙ୍କ ସୁପାରିଶ ପ୍ରଦାନ କରିବେ। ସୁପାରିଶ ଆଧାରରେ ସରକାର ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପରୀକ୍ଷା ସଂସ୍କାର କ୍ଷେତ୍ରରେ ପ୍ରମୁଖ ସରକାରୀ ପଦକ୍ଷେପ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସରିତା ସାହୁ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମାଜ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ଆଜି ହେଉଛି ନୀଳାଦ୍ରି ବିଜେ ନୀତି। ଲୋକସଭାନ ଆଗ ଥିଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026। ରାଇଜେ ଅବପାତ ଲାଗି ହେଉଥିବା ବର୍ଷା ସ୍ଥିତିକେ ନେଇକରି ସମୀକ୍ଷା କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଉ 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ଆଉ ବିଏଡ୍ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ବାହାରିଲା ବିଜ୍ଞପ୍ତି। ଏଥର ପୁରା ଖବର। 9 ଦିନିଆ ରଥଯାତ୍ରା ସାରିକରି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଆଉ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ରତ୍ନ ସିଂହାସନକେ ଫିରବେ। ଆଉ କିଛି ସମୟ ଉତରୁ ଗୋଟି ପହଣ୍ଡି

ରଥଥି ଚାରମାଳ ବନ୍ଧାଯାଇଥିଲା। ଶେଷେ ବନ୍ଦାପନା ଆଉ ଡୋର ଲାଗି କରାଯାଇଥିଲା। ଆଉ କିଛି ସମୟ ଉତରୁ ବିଜେ କାହାଳି ବାଜିକରି ପହଣ୍ଡି ନୀତି ମୂଲ ହେବା। ପହିଲା ମଦନମୋହନ ଆଉ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକେ ପହଣ୍ଡି କରାଯିବା। ଗୋଟି ପହଣ୍ଡି ଥି ପହିଲା ସୁଦର୍ଶନ, ତାର ଉତରୁ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପହଣ୍ଡି କରାଯିବା। ଶେଷେ ପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିଥି ଯାଇକରି ରତ୍ନସିଂହାସନକେ ବିଜେ କରବେ। ମହାପ୍ରଭୁମାନଙ୍କୁ ଦେଖିକରି ଅଭିମାନିନୀ ମହାଲକ୍ଷ୍ମୀ ଦୁଆର ବାଟ ବନ୍ଦ କରିଦେବେ। ପଛେ ବୁଝାସୁଝା କରିକରି ରସଗୁଲା ଆର୍ ପାଟବସ୍ତ୍ର ଦେଇକରି ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରବେ। ତାର ସହିତ 16 ଦିନ ତକ ଗୁପ୍ତ ଗୁଣ୍ଡିଚା ଯାତ୍ରାଥି ନେବାରକେ ପ୍ରତିଶ୍ରତି ବିଲ୍ ଦେବେ। ଇ ସମୟଥି ସ୍ୱତନ୍ତ୍ର ବଚନିକା ହେବାର ସହିତ ପ୍ରତିଶ୍ରତି ମିଲ୍ବାର ଉତ୍ରୁ ମହାଲକ୍ଷ୍ମୀ କବାଟ ଖୋଲ୍ବେ। ମହାପ୍ରଭୁମାନଙ୍କ ନୀଳାଦ୍ରୀ ବିଜେ ଆଉ ଶ୍ରୀଜଗନ୍ନାଥ ଆଉ ଦେବୀ ଲକ୍ଷ୍ମୀଙ୍କର ଅନନ୍ୟ ଲୀଳାଥି ସାମିଲ ହେବାରକେ ଶ୍ରୀକ୍ଷେତ୍ର ପୁରୀନ ଆଜ ଲାଖ ଲାଖ ଭକ୍ତଙ୍କର ଭିଡ଼ ଲଗିଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫ ମୁଇଁ ସୁପ୍ରୀତି ମିଶ୍ର। ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର ଆଜ ମହାପ୍ରଭୁମାନଙ୍କ ନୀଳାଦ୍ରୀ ବିଜେ ହୋଇଛି। 9 ଦିନିଆ ରଥଯାତ୍ରା ଶେଷ କରବାର ଉତ୍ରୁ ତିନି ମହାପ୍ରଭୁ ଗମ୍ଭୀରାକେ ବିଜେ କରିଛନ୍। ତ୍ରିକୁଟ ପାହାଡ଼ ତଲୁ ତିନି ମହାପ୍ରଭୁଙ୍କୁ ଛଳିଆ ଶିଖରକେ ଗୋଟିଏ ପହଣ୍ଡିତେ 108 ପାଉଁଜ ଦେଇକରି ନିଆଯାଉଥିବା ବେଳେ ନୀଳାଦ୍ରୀ ବିଜେ ଦେଖବାର ଲାଗି ହଜାର ହଜାର ଭକ୍ତଙ୍କର ଭିଡ଼ ହୋଇଛି। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଜି ଲୋକସଭାନ ଆଗତ ହୋଇଛି। ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 ଥି କେତେଟା ସଂଶୋଧନ କରାଯାଇକରି ଏ ବିଧେୟକ ସଂସଦର ମଞ୍ଜୁରୀ ଲାଗି ଆଗତ କରାଯାଇଛି। ଆଜି ମଧ୍ୟାହ୍ନ 12 ବଜେ ପହିଲା ମୁଲତବୀ ଉତ୍ରୁ ଲୋକସଭା ସମ୍ମିଳିତ ହେବାର କ୍ଷୀନ ସାଧାରଣ ଅଭିଯୋଗ ଆଉ ପେନ୍ସନ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ବିଧେୟକ ଆଗତ କରିଥିଲେ। ବିଧେୟକ ଆଗତ ସମୟ ଥି ବିରୋଧୀ ସଦସ୍ୟମାନେ ନିଟ୍ ଘଟଣା ଥି ବିକ୍ଷୋଭ କରୁଥିବା ଛାତ୍ରଛାତ୍ରୀମାନଙ୍କର ଉପରେ ପୁଲିସ୍ର ପଦକ୍ଷେପ ବାବଦେ କାର୍ଯ୍ୟାନୁଷ୍ଠାନ

0: ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାଟି ଭାଗ ନେଇକରି ସେମାନଙ୍କର ମୂଲ୍ୟବାନ ମତାମତ ଦେବାରକେ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଇତାର ଜରିଏ ଦେଶର ପରୀକ୍ଷା ବ୍ୟବସ୍ଥାଟି ସଂସ୍କାର ଆଣବାର କ୍ଷେତ୍ରଟି ସକ୍ରିୟ ପଦକ୍ଷେପ ନିଆଯାଇପାରବା। ବାଚସ୍ପତିଙ୍କର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାରୁ ଗୃହକେ ଥରଥର କରି ଆଇବା କାଲ ତକ ମୁଲତବୀ ରଖାଯାଇଛି। ରାଜ୍ୟସଭାନ ଭିଲ୍ ସମାନ ସ୍ଥିତି ଲାଗି ରହିବାରୁ ଗୃହକେ ଆଇବା କାଲ ତକ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟବାସୀଙ୍କର ସମସ୍ୟା ସ୍ଥାୟୀ ପ୍ରତିକାର ସରକାରଙ୍କର ମୁଖ୍ୟ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ୟୁନିଟ୍ 2 ଆଜି ହୋଇଥିବା ଜନଶୁଣାଣି କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଅଭିଯୋଗମାନଙ୍କର ପ୍ରତ୍ୟକ୍ଷ ଭାବେ ଶୁଣାଣି କରିକରି ସବୁ ଆବେଦନର ତୁର୍ତ୍ତି ଓ ସମୟଥି ସମାଧାନ ଲାଗି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶିବିରଥି 1000 ଅଭିଯୋଗ ପଞ୍ଜିକୃତ ହୋଇଥିଲା। ରାଜ୍ୟସ୍ତରନ ଆଗରୁ ଆସିଥିବା 14941 ଅଭିଯୋଗ ଉତ୍ତରୁ 96% ଅଭିଯୋଗର ସମାଧାନ ହୋଇସାରିଛି। ଆଜି ଅଭିଯୋଗ ଶୁଣାଣି ଶିବିରଥି ଦିବ୍ୟାଙ୍ଗ ଓ ଜଟିଳ ରୋଗଥି ପୀଡ଼ିତ 12 ରୋଗୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଏ 6,15,000 ଟଙ୍କା ଚିକିତ୍ସା ସାହାଯ୍ୟକେ ତୁର୍ତ୍ତି ମଞ୍ଜୁର କରିଛନ୍। ଅନ୍ଲାଇନ୍ ଓ ଅଫ୍ଲାଇନ୍କେ ମିଶାଇକରି ଆଜି 700 ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭିନ୍ ଭିନ୍ ବିଭାଗର ମନ୍ତ୍ରୀମାନେ ଯୋଗ ଦେଇକରି ଅଭିଯୋଗର ଶୁଣାଣି କରିକରି ତାର ତୁର୍ତ୍ତି ସମାଧାନ ଲାଗି ପଦକ୍ଷେପ ନେଉଛନ୍। ରାଜ୍ୟର 20 ଜିଲ୍ଲାର 71 ମାଧ୍ୟମିକ ବିଦ୍ୟାଳୟକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକେ ଉନ୍ନୀତ କରାଯିବା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ଏଥିଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ଲାଗି 140,73,80,000 ଟଙ୍କା ମଞ୍ଜୁର କରିଛନ୍। 60 ବିଦ୍ୟାଳୟ କଳା ଓ 11 ବିଦ୍ୟାଳୟ ବିଜ୍ଞାନ ବିଭାଗ ମୂଲ ହେବା। ଗଞ୍ଜାମ ଜିଲ୍ଲାର ସବୁନୁ ଜହ 12 ମାଧ୍ୟମିକ ବିଦ୍ୟାଳୟକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଟି ଉନ୍ନୀତ କରାଯିବା। 2030 ମସିହା ତକ ହେପାଟାଇଟିସ୍କେ ମୂଲୁ ସଫା କରବାର ଲାଗି ବ୍ୟବସ୍ଥାଗତ ପ୍ରକ୍ରିୟା ବର୍କସ୍ କରବାରକେ ଭାରତ ପଦକ୍ଷେପ ନେଉଛି। ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନଟି ଏ କ୍ଷେତ୍ରଟି ଭିନ୍ ଭିନ୍ ବ୍ୟବସ୍ଥା କରାଯାଉଛି। ଜାତୀୟ ସ୍ତରଟି ସ୍ୱାସ୍ଥ୍ୟ ପଦକ୍ଷେପମାନ ଗ୍ରହଣ କରାଯାଇକରି ଲୋକ ହେପାଟାଇଟିସ୍ ସଂକ୍ରମଣ ଚିହ୍ନଟ କରବାର ଆଉ ତାର ନିରାକରଣ ଲାଗି ଭିଲ୍ ବ୍ୟବସ୍ଥା କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଅବପାତ ଲାଗି ହେଉଥିବା ବର୍ଷା ସ୍ଥିତିକେ ନେଇକରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଭୁବନେଶ୍ୱର ଲୋକସେବା ଭବନ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିକରି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ସମ୍ଭାବ୍ୟ ବର୍ଷାକେ ନଜରଥି ରଖିକରି ସରକାର ଆଉ ଜିଲ୍ଲା ପ୍ରଶାସନ ସବୁ ପ୍ରକାରର ପ୍ରସ୍ତୁତି କରିଛନ୍। ଦରକାର ସ୍ଥଳଥି ତଲିଆ ଇଲାକାନ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ସହିତ ଶୁଖ୍ଲା ରନ୍ଧା ଖାଇବାରଟା ବଣ୍ଟାଯିବା। ଅଗ୍ନିଶମ ଓ ଡ୍ରାଫ୍ ଦଳକେ ପ୍ରସ୍ତୁତ କରାଯାଇକରି ରଖାଯାଇଛି। ଦରକାର ହେଲେ ସେମାନଙ୍କୁ ଭିନ୍ ଭିନ୍ ଜାଗାନ ମୁତୟନ କରାଯିବା ବୋଲି ମନ୍ତ୍ରୀ କହିଛନ୍।
1: ବର୍ଷା କିମ୍ବା ତଜ୍ଜନିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାହା ଯାହା ତୃଣମୂଳ ସ୍ତରରେ ଯୋଜନାର ଆବଶ୍ୟକତା ଅଛି ସେସବୁ ସମଗ୍ର ନିଖୁଣ ବ୍ୟବସ୍ଥା ହୋଇସାରିଛି। ଓଡ଼ିଶାବାସୀଙ୍କୁ ଆମର ନିବେଦନ, ସେମାନେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଆସନ୍ତାକାଲି ସନ୍ଧ୍ୟା ପରେ ଯଦି ବର୍ଷା ହୋଇଥିବ, ବର୍ଷାର ପ୍ରକୋପ ମଧ୍ୟ କମି କମି ଯିବ। ଆଜି ସନ୍ଧ୍ୟାଠାରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ସମ୍ଭାବ୍ୟ ବର୍ଷା ଆଶଙ୍କା କରୁଛୁ, ତେଣୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ଅନୁରୋଧ।
0: ରାଜ୍ୟର ଭିନ୍ ଭିନ୍ ଗହଳି ଜାଗାମାନଙ୍କେ 500 ଇଭି ଚାର୍ଜିଂ ଷ୍ଟେସନ କରାଯିବାରକେ ଲକ୍ଷ୍ୟ ରଖାଯାଇଛି ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ରାଜ୍ୟ ଓ ଜାତୀୟ ରାଜପଥ ତରାଥି ଇ ଚାର୍ଜିଂ ଷ୍ଟେସନ ସ୍ଥାପନା କରାଯିବା। ପିଏମ୍ ଇ ଡ୍ରାଇଭ୍ ଯୋଜନା ଜରିଏ କେନ୍ଦ୍ର ସରକାର ରାଜ୍ୟକେ ପ୍ରୋହାହନ ଦେଉଛନ୍। ଏହାଦେ ରାଜ୍ୟ 100 ଇଭି ଚାର୍ଜିଂ ଷ୍ଟେସନ କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ପାଠ୍ୟକ୍ରମଟି ନାଁ ଲେଖାବାରକେ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ଛାତ୍ରଛାତ୍ରୀମାନେ ଆଇବା ମାସର 2 ତକ ସାମ୍ସ ପୋର୍ଟାଲଥି ଚଏସ୍ ଲକିଂ କରିପାରିବେ। ଅଗଷ୍ଟ ମାସର 7 ପହିଲା ମେଧା ତାଲିକା ବାହାରବା। ସେନ୍ତା ଅଗଷ୍ଟ 17 2 ମେଧା ତାଲିକା ବାହାରିକରି 21 ପହିଲା ବଛର ପାଠପଢ଼ା ମୂଲ ହେବା। ଇ ବଛର 135 ଉଚ୍ଚଶିକ୍ଷା ଅନୁଷ୍ଠାନ ମୋଟ 32,531 ପିଜି ସିଟ୍ ରହିଛି। 2026-27 ଶିକ୍ଷାବର୍ଷ ଲାଗି 2 ବିଏଡ୍ ବିଏଚ୍ଏଡ୍ ଆଉ ଏମ୍ଏଡ୍ ପାଠ୍ୟକ୍ରମଟି ନାଁ ଲେଖାବା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପାଠ୍ୟକ୍ରମମାନଙ୍କେ ନାଁ ଲେଖା ପ୍ରବେଶିକା ପରୀକ୍ଷା ମାର୍କ ଆଧାରଟି କରାଯିବା। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ ଆଇବା ମାସର 5 ରାତିର 11:45 ତକ ନିଜର ପସନ୍ଦର ଉଚ୍ଚଶିକ୍ଷା ଅନୁଷ୍ଠାନ ଆଡ୍ମିସନ୍ ଲାଗି ଚଏସ୍ ଲକିଂ କରିପାରିବେ। ଆଇବା ମାସର 11 ପହିଲା ମେଧା ତାଲିକା ବାହାରବା। ବଛାଯାଇଥିବା ଛାତ୍ରଛାତ୍ରୀମାନେ ଅଗଷ୍ଟ 14

ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ. ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ. କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ. ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରୀ ବିଜେ. ଏବଂ ISSF ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 meter ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ. ନିଟ୍ ପ୍ରସଙ୍ଗରେ ଦିଲ୍ଲୀରେ ଛାତ୍ର ପ୍ରତିବାଦ

0: ଆନ୍ଦୋଳନ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରାଯାଇଥିଲା, ଫଳରେ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ବାରମ୍ଭାର ମୁଲତବୀ ପରେ ଶେଷରେ ଆଜି ଦିନକ ପାଇଁ ଉଭୟ ସଦନକୁ ମୁଲତବୀ ରଖାଯାଇଛି। ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଆଜି ଲୋକସଭାରେ ଆଗତ ହୋଇଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକକୁ ଗୃହରେ ଆଗତ କରିଛନ୍ତି। ଏ ସଂକ୍ରାନ୍ତ 2024 ଆଇନରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ତେବେ ବିଧେୟକ ଆଗତ ସମୟରେ ଗୃହରେ ବିରୋଧୀ ଦଳଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ପ୍ରଥମେ ମଧ୍ୟାହ୍ନ 12:00 ଏବଂ ପରେ ଅପରାହ୍ନ 2:00 ଏବଂ ତୃତୀୟ ପର୍ଯ୍ୟାୟରେ ଅପରାହ୍ନ 5:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନ 5:00 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଧେୟକ ନେଇ ଆଲୋଚନା ଆରମ୍ଭ କରିବାକୁ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ 3 ଆହ୍ୱାନ ଦେଇଥିଲେ, ତେବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରି କହିଛନ୍ତି କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଜାଣିଶୁଣି ବିଲ୍ ଉପରେ ଆଲୋଚନା କରିବାକୁ ଅନୁମତି ପ୍ରଦାନ କରୁନାହାନ୍ତି। ବାଚସ୍ପତି ଏଥିପାଇଁ 6 ସମୟ ପ୍ରଦାନ କରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସମୟସୀମା ବୃଦ୍ଧି କରାଯିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: କଂଗ୍ରେସ ପାର୍ଟି ଓର କୁଛ ଦଲ ହେ ଉନକୋ କହିନା ଚାହତା ହୁଁ ବିଷୟକୁ ଭଟକନେ ମତ ଦିଜେ ଇସ୍ ୱକ୍ତ ଷ୍ଟୁଡେଣ୍ଟ କା ଇଣ୍ଟରେଷ୍ଟ ଦେଶ ମେ ଜୋ ଏକ୍ଜାମିନେସନ ହୋନେ କା ଜୋ ପ୍ରକ୍ରିୟା ଆଜ ତକ ହମନେ ଦେଖା ହୈ उसको मजबूती से जो रिफॉर्म्स लाया है इस पे चर्चा होना ये सबसे प्राथमिकता होना चाहिए इस वक्त।
0: ହଟ୍ଟଗୋଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ଆସନ୍ତାକାଲି 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ 4 ପର୍ଯ୍ୟାୟରେ ପ୍ରଥମେ ମଧ୍ୟାହ୍ନ 12:00 ପରେ ଅପରାହ୍ନ 2:00 ତୃତୀୟ ପର୍ଯ୍ୟାୟରେ 3:00 ଏବଂ ଚତୁର୍ଥ ପର୍ଯ୍ୟାୟରେ ଅପରାହ୍ନ 5:15 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 5:15 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ପାଇଁ ଡାକିଥିଲେ। ତେବେ ବିରୋଧୀଙ୍କ ସ୍ଲୋଗାନବାଜି ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ନେଇ ବିରୋଧୀ ଦଳଗୁଡ଼ିକର ଆଚରଣକୁ ନିନ୍ଦା କରିଛନ୍ତି। ହଟ୍ଟଗୋଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ଅଯୋଧ୍ୟା ରାମମନ୍ଦିର ଦାନ ଅର୍ଥ କଥିତ ଆତ୍ମସାତ ଘଟଣାରେ ତଦନ୍ତ ପାଇଁ ଏକ 5 ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯିବା ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସୁପ୍ରିମକୋର୍ଟରେ ଆଜି ଏ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ତଥ୍ୟ ଅନୁଯାୟୀ ଲକ୍ଷ୍ନୌ ରେଞ୍ଜର ପୁଲିସ୍ ମହାନିର୍ଦ୍ଦେଶକ କିରଣ ଏସ୍ଙ୍କ ନେତୃତ୍ୱରେ ଏହି 4 ବିଶିଷ୍ଟ ଏସ୍ଆଇଟି ଗଠନ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏସ୍ଆଇଟିର 5 ସଦସ୍ୟ ଭାବେ ଜଣେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏସ୍ଆଇଟିରେ 5 ସଦସ୍ୟ ଗ୍ରହଣ ସଂକ୍ରାନ୍ତ ସ୍ଥିତି ରିପୋର୍ଟ 2 ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 3 ଖଣ୍ଡପୀଠରେ ଚାଲିଥିବା ଏହି ମାମଲାର ଶୁଣାଣିରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଯୁକ୍ତି ଉପସ୍ଥାପନ କରିଛନ୍ତି। ଶ୍ରୀ ମେହେଟା କହିଛନ୍ତି ସୁପ୍ରିମକୋର୍ଟଙ୍କ ପରାମର୍ଶ ପରିପ୍ରେକ୍ଷୀରେ ଗତ 25 ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ଏସ୍ଆଇଟି ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସଂକ୍ରାନ୍ତ ଆବେଦନଗୁଡ଼ିକର ଖଣ୍ଡପୀଠରେ ଏକତ୍ର ଶୁଣାଣି ଚାଲିଛି। ଅନ୍ୟପକ୍ଷରେ ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ 8 ଯାକ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆଉ 14 ବୃଦ୍ଧି କରାଯାଇଛି। ଉତ୍ତରପ୍ରଦେଶର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ବିଚାର କରି ହାଜତ ମିଆଦ ବୃଦ୍ଧି କରିଛନ୍ତି। ଅଭିଯୁକ୍ତଙ୍କୁ ଜିଲ୍ଲା ଜେଲ୍ରୁ ଆଭାସୀ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଆର୍ପିଏଫ୍ର ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ଅଟଳ ସମର୍ପଣ ବୃତ୍ତିଗତ ସର୍ବୋଚ୍ଚ ମାନଦଣ୍ଡ ସହିତ ସିଆର୍ପିଏଫ୍ ଦେଶର ଏକତା, ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ବିଭିନ୍ନ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ନାଗରିକଙ୍କୁ ସେବା ପ୍ରଦାନ କରିବାରେ ସିଆର୍ପିଏଫ୍ କର୍ମଚାରୀଙ୍କ ଦେଶ ପ୍ରତି ମନୋଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସିଆର୍ପିଏଫ୍ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସିଆର୍ପିଏଫ୍ ଯବାନଙ୍କ ସମର୍ପଣ ତଥା ବଳିଦାନ ଅନ୍ୟମାନଙ୍କୁ ପ୍ରେରଣା ପ୍ରଦାନ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେଉଛି। ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ପହଣ୍ଡିରେ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିଏ ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର

0: ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀକୁ ବିଜେ କରିବେ। ତେବେ କାଳିଆ ଠାକୁରଙ୍କ ପହଣ୍ଡି ସମୟରେ ଅଭିମାନିନୀ ମା' ଲକ୍ଷ୍ମୀଙ୍କୁ ରସଗୋଲା ଏବଂ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ନୀତି ଅନୁଷ୍ଠିତ ହେବ। ଏଥିସହ ଶ୍ରୀଜୀଉଙ୍କ ନବଦିନାତ୍ମକ ରଥଯାତ୍ରା ଶେଷ ହେବ। ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଭାରତରେ ଅବସ୍ଥାପିତ ୟୁକ୍ରେନ୍ର ରାଷ୍ଟ୍ରଦୂତ ଡକ୍ଟର ଓଲେକ୍ଜାଣ୍ଡର ପୋଲିସ୍ଚୁଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ ଜାରି କରିଛି। ଏ ଘଟଣାରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ବାଣିଜ୍ୟିକ ଜାହାଜ ଉପରେ ଏଭଳି ଆକ୍ରମଣକୁ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ସାମୁଦ୍ରିକ ନୌଚାଳନା ସୁରକ୍ଷା, ଏ କ୍ଷେତ୍ରରେ ସ୍ୱାଧୀନତା ଏବଂ ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ର ଉପରେ ଏଭଳି ପଦକ୍ଷେପ ପ୍ରତିକୂଳ ପ୍ରଭାବ ସୃଷ୍ଟି କରୁଛି ବୋଲି ମନ୍ତ୍ରଣାଳୟ କହିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଭାରତର ଏହି ଚିନ୍ତାଧାରାକୁ ୟୁକ୍ରେନ୍ ସରକାରଙ୍କୁ ଜଣାଇବା ପାଇଁ ରାଷ୍ଟ୍ରଦୂତ ଓଲେକ୍ଜାଣ୍ଡରଙ୍କୁ କୁହାଯାଇଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱାର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ଆଶାବ୍ୟକ୍ତ କରିଛନ୍ତି। ନ୍ୟାସନାଲ୍ ହେରାଲ୍ଡ ସହିତ ଜଡ଼ିତ ବେଆଇନ ଆର୍ଥିକ କାରବାର ମାମଲାରେ ଜବାବ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଅନ୍ୟ ପ୍ରତିପକ୍ଷଙ୍କୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ମାସ 10 ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ପାରା ଭାରୋତ୍ତୋଳନକାରୀ ଝଣ୍ଡୁ କୁମାରଙ୍କୁ ଆଜି ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଶ୍ରୀ କୁମାର ପୁରୁଷ ବିଭାଗ ଭାରୋତ୍ତୋଳନ ପ୍ରତିଯୋଗିତାରେ 190 କିଲୋଗ୍ରାମ ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଡକ୍ଟର ମାଣ୍ଡବ୍ୟ ତାଙ୍କୁ 10 ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଚୀନ୍ର ହ୍ୟାଙ୍ଗଝୋଠାରେ ଅନୁଷ୍ଠିତ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାର 25 ମିଟର ମହିଳା ପିସ୍ତଲ ବିଭାଗରେ ଭାରତର ଇଶା ସିଂ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସେ ଭାରତର ଅନ୍ୟତମ ଅଲମ୍ପିକ୍ ପଦକ ବିଜେତା ମନୁ ଭାକରଙ୍କଠାରୁ ଅଧିକ ପଏଣ୍ଟ ହାସଲ କରିଛନ୍ତି। ମନୁ ଭାକର ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଉଭୟ ଇଶା ସିଂ ଓ ମନୁ ଭାକରଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦୁଇଥର ଅଲମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ସନ୍ତରଣକାରୀ ସାଜନ ପ୍ରକାଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 200 ମିଟର ପୁରୁଷ ବିଭାଗ ବଟରଫ୍ଲାଏ ଫାଇନାଲରେ ପ୍ରବେଶ କରିଛନ୍ତି। ଗ୍ଲାସ୍ଗୋଠାରେ ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ରାତିରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ 65 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ରାଜା ମୁଥୁପାଣ୍ଡିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ମୁଥୁପାଣ୍ଡିଙ୍କ ଏହି ସଫଳତା ପାଇଁ ଦେଶ ଗର୍ବ ଅନୁଭବ କରୁଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ଘଟଣାର ତଦନ୍ତରେ ଫୋରେନ୍ସିକ୍ ଅଡିଟରଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ଆଜି ପାଳନ କରୁଛି ପ୍ରତିଷ୍ଠା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନୁଷ୍ଠିତ ହେଉଛି ନୀଳାଦ୍ରୀ ବିଜେ। ଏବଂ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 25 ମିଟର ମହିଳା ପିସ୍ତଲ ବର୍ଗରେ ଭାରତର ଇଶା ସିଂଙ୍କ ସ୍ୱର୍ଣ୍ଣପଦକ ହାସଲ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ସହରର ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରାଜ୍ୟ ସରକାର ପୌରାଞ୍ଚଳ ପାଇଁ 7 କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କଲ୍ୟାଣ ମଣ୍ଡପ ଟାଉନ୍ ହଲ୍ ମାର୍କେଟ୍ କମ୍ପ୍ଲେକ୍ସ

0: ଓ ନୂତନ ଡ୍ରେନ୍ ନିର୍ମାଣ ସମେତ ବିଭିନ୍ନ ବିକାଶମୂଳକ କାମ ଚାଲିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏ ସମ୍ପର୍କରେ ଢେଙ୍କାନାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ କହିଛନ୍ତି,
1: ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ପାଇଁ ତାକୁ ତଦାରଖ କରିଥିଲେ। ଆମର ଯୋଉ ରହିଛି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ଯେଉଁଥିରେ ଆମର କୌଣସି ଲିମିଟ୍ ନାହିଁ ଫଣ୍ଡସର, ଯେ ଆପଣ ଯଦି ଭଲ ପ୍ରୋଜେକ୍ଟ ଚାହୁଁଛନ୍ତି 100 କୋଟି ପର୍ଯ୍ୟନ୍ତ ବି ସେଥିରେ ଆପଣ ଫଣ୍ଡସ ପାଇପାରିବେ, ଯେଉଁଥିରେ କି ଆପଣ ବଡ଼ ବଡ଼ ପ୍ରୋଜେକ୍ଟ ବି ନେଇପାରିବେ, ଛୋଟ ପ୍ରୋଜେକ୍ଟ ନେଇପାରିବେ, ଇନଫ୍ରାଷ୍ଟ୍ରକ୍ଚର, ଏମିତି ବହୁତ ଗୁଡ଼ିଏ ପ୍ରୋଜେକ୍ଟ ଅଛି ଯେଉଁଟାକି ଆମେ ଢେଙ୍କାନାଳ ବି ଯାହା ଆମେ ଡିମାଣ୍ଡ ବି ଦେଇଥିଲୁ ତାକୁ ବି ସରକାର ସେହି ଅନୁସାରେ ବି ଭଲ ଆମକୁ ଫଣ୍ଡସ ବି ପ୍ରୋଭାଇଡ୍ କରିଥିଲେ। ଆମର ପାଖାପାଖି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଆମେ ପ୍ରଥମେ ଫାର୍ଷ୍ଟ ଫେଜ୍ରେ ଆମେ 10 କୋଟି ମାଗିଥିଲୁ, ଆମକୁ 7 କୋଟି ସମଥିଙ୍ଗ ରାଜ୍ୟ ସରକାର ପ୍ରୋଭାଇଡ୍ କରିଛନ୍ତି। ଏଇଟା ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଯାହା ବି ଅଛି ଆମର ସେ ଯୋଜନା ମଧ୍ୟରେ ଯେଉଁଟା କଭର କରୁଛି ସେଗୁଡ଼ା ସବୁ ପାଇଁ ଆମର ଦେଇଥିଲେ, ଅଲରେଡି ଦେଇଛନ୍ତି। ପ୍ଲସ୍ ଆଡିସନାଲ ଆମେ ବି ଯେଉଁ ପଇସା ବି ମାଗିଛୁ ସେଥିରୁ ବି 50% ଆମକୁ ସରକାର ଦେଇଛନ୍ତି। ଏବଂ ଏଥିରେ ଆମର ଗୋଟେ ଭଲ ମାର୍କେଟ କମ୍ପ୍ଲେକ୍ସ ହେଉଛି ରଥଗଡ଼ା ପାଖରେ, ଯେଉଁଥିରେ କି ଆମେ ପାଖାପାଖି 4.5 କୋଟି ଟଙ୍କାର ମାର୍କେଟ କମ୍ପ୍ଲେକ୍ସ କରୁଛି, ଯେଉଁଟାକି ମ୍ୟୁନିସିପାଲିଟିର ଇନକମକୁ ବଢ଼େଇବ। ଆଉ ଗୋଟେ ଟାଉନ ହଲ ମାନ୍ୟବର ମନ୍ତ୍ରୀଙ୍କର ସ୍ୱପ୍ନ ଥିଲା ଯେ ଗୋଟେ ଭଲ ଟାଉନ ହଲ କରିବା, ଯେଉଁଥିରେ କି ଗୋଟେ ମିନିମମ 1,500-2,000 ଲୋକ ବସିକି ଗୋଟେ ପ୍ରୋଗ୍ରାମ ହେଇପାରିବ, ଯେଉଁଟାକି ବହୁତ ହାଇ ଷ୍ଟାଣ୍ଡାର୍ଡର ହେବ, ଆଉ ଗୋଟେ ଭଲ ମଡେଲ ଟାଉନ ହଲ ହବ, ଯେଉଁଟାକି ଆମେ ଅଲରେଡି ତା ପାଇଁ ଗଭର୍ଣ୍ଣମେଣ୍ଟ ପଇସା ବି ଦେଇସାରିଲେଣି, 3 କୋଟି ଟଙ୍କା ଅଲରେଡି ଫାର୍ଷ୍ଟ ଫେଜ୍ରେ ଦେଇସାରିଛନ୍ତି, ତାର ବି ଫାଉଣ୍ଡେସନ ଷ୍ଟୋନ ମାନ୍ୟବର ମନ୍ତ୍ରୀ ଦେଇସାରିଛନ୍ତି। ବହୁତ ଶୀଘ୍ର ସେଟା ଟେଣ୍ଡରକୁ ଯାଉଛି, ଅଲରେଡି ଟେକ୍ନିକାଲ ସାଙ୍କସନ ଲାଷ୍ଟ ଷ୍ଟେଜ୍ରେ ଅଛି, ଟେକ୍ନିକାଲ ଆସିଲା ପରେ ଆମେ ତାର ଟେଣ୍ଡର କରିବୁ। ଆମର ଇ ଲାଇବ୍ରେରୀ ବି ଗୋଟେ ହେଉଛି ଢେଙ୍କାନାଳରେ, ଗୋଟେ ବହୁତ ଭଲ ଲାଇବ୍ରେରୀ କରାଯାଉଛି।
0: ଶ୍ରାବଣ ମାସରେ କପିଳାସ ଶୈବପୀଠରେ କାଉଡ଼ିଆଙ୍କ ଜଳାଭିଷେକକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ କରିଛି। ସେହିପରି ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ହୋଇଛି। ରଥଯାତ୍ରା ଓ ବାହୁଡ଼ା ଅବସରରେ ଜିଲ୍ଲାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ବାଜିଚୌକ ସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ 7 ଦିନ ଧରି ଭଜନ ସମାରୋହ ଆୟୋଜିତ ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଏକଘରିଆ ଗ୍ରାମରୁ ବାହୁଡ଼ା ଉପଲକ୍ଷେ 391 ଫୁଟ ଲମ୍ବର ତୁଳସୀମାଳା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ପଠାଯାଇଥିଲା। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ବିରୋଧରେ ଆଞ୍ଚଳିକ ପରିବହନ ବିଭାଗର ସ୍ୱତନ୍ତ୍ର ଚଢ଼ାଉରେ 3 ଦିନ ମଧ୍ୟରେ 780,599 ଜରିମାନା ଆଦାୟ କରାଯାଇଛି। ଏହି 3 ଦିନରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ, ବେପରୁଆ ଗାଡ଼ି ଚାଳନା, ଫିଟନେସ୍ ଆଦି ଯାଞ୍ଚ କରାଯାଇଥିଲା ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶିବାଶିଷ ସାହୁ କହିଛନ୍ତି। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଜିଲ୍ଲାର 962,826 ଜଣ ଭୋଟରଙ୍କୁ ଏନ୍ୟୁମେରେସନ ଫର୍ମ ବଣ୍ଟନ କରାଯାଇଛି। ବାଲ୍ୟ ବିବାହ ନିରାକରଣ ପାଇଁ 2026-2029 ପର୍ଯ୍ୟନ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ବାଲ୍ୟ ବିବାହ, ଶିଶୁ ଓ ମାନବ ଚାଲାଣ, ପକ୍ସୋ ଆଇନ ଓ ଅଭିଯୋଗ ନିଷ୍ପତ୍ତି ବ୍ୟବସ୍ଥାକୁ ନେଇ ବିଭିନ୍ନ ବିଭାଗର ଅଧିକାରୀମାନେ ଆଲୋଚନା କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା 18 ବର୍ଷରୁ କମ୍ ଭାରତୀୟ ଭଲିବଲ ଦଳର ଖେଳାଳି ସୌମ୍ୟରଞ୍ଜନ ସାମଲଙ୍କୁ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସେହିପରି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଅନ୍ତର୍ଜାତୀୟ ଚନ୍ଦ୍ର ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ଜିଲ୍ଲାରେ ବିକଶିତ ଭାରତ ଜି ରାମଜି ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମ ଚଳିତ ମାସ 2 ତାରିଖରେ ଶୁଭାରମ୍ଭ ହୋଇଛି। ସାଂସଦ ରୁଦ୍ରନାରାୟଣ ପାଣି ସରକାରୀ କାର୍ଯ୍ୟକ୍ରମରେ ମୋଦି ସରକାର ଶ୍ରମିକମାନଙ୍କ ପାଇଁ 125 ଦିନ ନିଶ୍ଚିତ କର୍ମନିଯୁକ୍ତିର ବ୍ୟବସ୍ଥା କରିଥିବା କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କ୍ଷେତ ଖମାର। ଆଜି ଏଥିରେ ରହିଛି ସୁନ୍ଦରଗଡ଼ କିରେଇ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ମୃତ୍ତିକା ବୈଜ୍ଞାନିକ ମନୋଜ କୁମାର ଜେନାଙ୍କ ସହିତ ଆଲୋଚନା ବିଷୟ ରହିଛି ଖରିଫ ଧାନ ଫସଲରେ ଖାଦ୍ୟସାର ପରିଚାଳନା। ଆଜି ଶୁଣିବା ଏହି ଆଲୋଚନାର ତୃତୀୟ ଭାଗ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ବୀରେନ୍ଦ୍ର ପ୍ରତାପ ସିଂ, ସହଯୋଗିତା ବିନୟ କୁଲ୍ଲୁ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2000

0: ସଫା ଖାଦ୍ୟ ଖାଇବାର୍ ଆରୁ ଘରକେ ଫେରିଲା ବେଲେ ବଢ଼ିଆ ସେ ଧୁଆ ଧୁଆ ହେଇକରି ଗଧା ବୁଡ଼ା କରିକିରି ତେଲ ସବୁ ମାଖି ମୁଖା ହେଇକରି ଆମକେ ଆରାମ କରବାର ଅଛେ।
1: ଆରୁ କ୍ଷେତ ଆଡ଼େ ଯାଇଥିବା କାଦ ଲାଗିଥିବା ଆରୁ ସେନ ତ କେତେ ରୋଗ ଜୀବାଣୁ ଥିବା ଆରୁ ହେନ୍ତାନେ ଯଦି ଆମର ଗୋଡ଼ ହାତକେ ଭଲସେ ନାଇଁ ଧୁଇମା ବୋଇଲେ କାଛୁ କୁଣ୍ଡିଆ ଇ ବାଗିରେ ଯେନ୍ ସମସ୍ୟା ହେବାର ସମ୍ଭାବନା ରହୁଛେ।
0: ବିଲକୁଲ ଗା ବିଲକୁଲ। ଆରୁ ଆମକେ ବିଶେଷ କରି ଆମର ଯେନ୍ ଘର ଅଙ୍ଗନାକେ ସଫା ସୁତୁରା ରଖବାର ଅଛେ।
1: ହଇ ତ
0: କାଁ କରି କହ
1: କାଁ କରି ବୋଇଲେ ଘାସ ଘୁସା ହେଇଥିବା ସାପ ହେଲା ବିଛୁ ହେଲା ଇମାନଙ୍କର ଆତଙ୍କ ନୁ ବଞ୍ଚବାର ଲାଗିଗା।
0: ବିଲକୁଲ ଗା ବିଲକୁଲ। ଆରୁ ତାର ସାଙ୍ଗେ ସାଙ୍ଗେ ଯଦି ଆମର ଯେନ୍ ଡବା ଗିରା କି ଟାୟାର ଗିରା
1: ହଇ
0: ହେନ୍ତା ପଡ଼ିଛେ ବୋଇଲେ ସେଠାନେ ପାନି ଜମା ହେଇକରି ରହିବା, ତ ସେଇଥିରେ ଇ ଯେନ୍ ଏନୋଫ୍ଲିସ୍ ମଶା ଯେନ୍ଟା ଆମର ମେଲେରିଆ କରସି
1: ହଇ ହଇ,
0: ଆରୁ ସେ ବାଗରେ ଯେନ୍ ଏଡିସ୍ ମଶା ଫେର ସୃଷ୍ଟି ହେଇପାରସନ୍। ଆରୁ ସେଇଥିରେ ଆମକେ କାଣା ହେସି ଇ ଯେନ୍
1: ଡେଙ୍ଗୁ ହେଲା ମେଲେରିଆ ହେଲା ଇଗା ସବୁ ହେବା।
0: ହଇ ହଇ ହଇ, ତ ହେଥିର ଲାଗି ଟିକେ ଅଙ୍ଗନାଗିରା କି ଆମର ଆଖର ପାଖର ପରିବେଶକେ ଟିକେ ସଫା ସୁତୁରା ରଖମା, ପାଣି ଜମି କରି କେନ୍ତା କରି ନାଇଁ ରହବା ସେ କଥା ମାନକେ ଧ୍ୟାନ ଦେମା। ଯଦି ଆମେ ଆମର ହାତ ଗୋଡ଼ ମାନକେ ଧୋଉଛୁ ସେ ଜାଗାରେ ପାଣି ଜମା ହଉଛେ, ତ ତାକେ କେନ୍ତା କରି ଆମେ ଶୁଖାମା ସେ ବାଗରେ ବ୍ୟବସ୍ଥା ଟିକେ କର୍ମା ବୋଇଲେ ଆମକେ ଇ ଯେନ୍ ବିଭିନ୍ନ ପ୍ରକାର ବିମାରୀ ଗୁଡ଼ା ନାଇଁ ହେବା, ବିଶେଷ କରି ବର୍ଷା ଦିନେ।
1: ହଇ ତ ଦାଦା, ବର୍ଷା ଦିନେ ବର୍ଷା ତ ହଉଛେ,
0: ହଇ ହଇ ହଇ,
1: ବେଲେ ବର୍ଷାଟା ତ ହେନ୍ତା ନ ପଲେଇ ଯାଉଛେ ଗା। ନାଲା ମାନକରେ ଯଦି ବୁହୁଛେ ବୋଇଲେ ବୁହୁଛେ, କ୍ଷେତ ମାନକରେ ହିଡ଼ ନେଇନ ବୋଇଲେ ହେନ ବି ପାର ହେଇଯାଉଛେ। ଆରୁ ଆମର ଚାଷ ବାସ ନ ହିଡ଼ ଯଦି ଠିକସେ ନେଇନ ବୋଇଲେ ଚାଷ କେବେ ଠିକସେ ହେବା ହିଁ ନାଇଁ
0: ହୁଏ,
1: ତ ହିଡ଼ ମାନକେ ଠିକଠାକ କରବାର ଅଛେ। ଆରୁ ପାଣି ଯେନ୍ ବୁହି ଯାଉଛେ ତାକେ ବନ୍ଦ କରମା ବୋଇଲେ ପାଣିଟା ଭେଦିକିରି ମାଟି ତଲକେ ଯିବା।
0: ବିଲକୁଲ ଗା ବିଲକୁଲ। ଆରୁ ପାଏନ୍ ଆମେ ବାନ୍ଧିକରି ରଖମା ହେଲେ ଆମର ଯେନ୍ ରୁଆ କାମ ସବୁ ଚାଲିଛି ସେଟା ହେବା,
1: ହଇ ହଇ
0: ନେଇ ହେଲେ କେତେବେଲେ ବର୍ଷା ନାଇଁ ହେବା ସେତ୍କି ବେଲେ ଆମେ ପସ୍ତାମା। ଆରୁ ଦୁସରା କଥା ତମେ ଯେନ୍ କହିଲ ପାଏନ୍ ବାନ୍ଧିକରି ରଖଲେ ଆମର ଯେନ୍ ଘାସ ଫେର ନିହେସି ଯେ,
1: ହଇ ତ ବୋଇଲେ ଗୁଟେ କାମ କଲେ କେତେ ଲାଭ ହେଇଯାଉଛେ।
0: ହଇ ଗା ହଇ। ଆରୁ ଆମର ଅନେକ ଭାଇ ବହିନ ମାନେ ତ ଇ ଭିତରେ କାଣା ଇ ଯେନ୍ ପୋଖର ମାନେ କରିଥିଲେ, ଆରୁ ସେଇଥିରେ ଇ ଯେନ୍ ଖରା ମାସେ ତ ପାଣି ନେଇ ଥିଲା, କିନ୍ତୁ ସେ ପୋଖର ଥି ଯେନ୍ ପାଣି ଜମା ହେଇକରି ରହୁଛେ ସେଟା ମାଟିକେ ଭେଦି କରି ଯିବା, ଆରୁ ମାଟି ଭିତରେ ଯେନ୍ ପାଣିଟା ରହୁଛେ ତାର ସ୍ତରଟା ବଢ଼ବା। ବୋଲେ ଆମର ଯେନ୍ ଭାଇ ବହିନ ମାନେ ଇ ଯେନ୍ ଚୁଆ ମାନେ କି ଆମର ଯେନ୍ ନଳକୂପ ମାନେ ଯେନ୍ ମାନେ ଖୋଲାଉଛନ୍ ପାଣି ପିଇବାର ଲାଗି ବା ଘରର ବ୍ୟବହାର ଲାଗି, ସେଇଥିରେ ସେମାନଙ୍କେ ଜଲ୍ଦି ଟିକେ ପାଣି ମିଳିପାରବା।
1: ହେଲେ ଦାଦା,
0: ହଇଗା
1: ପାଏନ୍ ଆଇଲା, ପାଏନ୍ ବଞ୍ଚାଲା, ଚାଷବାସ କରଲା, ହେଲେ ଆମର ମାଟ ଯଦି ଭଲ ନେଇନ ବୋଇଲେ କାହିଁ ନ ରାସାୟନିକ ସାର ଦମା ଭାଇଲ?
0: ରାସାୟନିକ ସାର ଦେଲେ ତ କାଣା ହେସି ସଭେ ଜାଣିଛନ୍, ଆଉ ତମେ ମତେ ପଚରାଉଛ ଯେ ଇ ଯେନ୍ ଆମର କ୍ଷେତ ଗା ଆରୁ କ୍ଷେତର ମାଟି ଗା କେତେ ଟାଣ ହେଲାନ ହାର୍ଡ ହେଲାନ।
1: ହଇ ତ
0: ଯେତେବେଲେ ଆମେ ଖରା ମାସେ ଟିକେ ଜୁତା କୁଡ଼ା କରୁଛୁ ବେଲେ ସେଠାନେ ଇ ଯେନ୍ ହଲ ଫେର ନି
1: ପଶବାର,
0: ଆମର ଟ୍ରାକ୍ଟର ଚଲାଲେ ଫେର ସେଟା ମୁସ୍କିଲ ହେଇଯିବାର।
1: ହଇ ହଇ,
0: କିନ୍ତୁ ଗୋଟେ ସମୟ ଥିଲା ଗା ଆମର ଟିକେ ଟିକେ ବର୍ଷା ମାରିଦେଲା ବେଲେ ଆମେ ଇ ଯେନ୍ ହଲ ନଙ୍ଗର ଧରିକିରି ଗଲା, ଆଉ ସେଠାନେ ଇ ଯେନ୍ ବଲଦ ହଲ ଥି ସେଟା ଆମେ ଜୁତା କୁଡ଼ା କରି ପକାଉଥିଲା ସହଜରେ।
1: ହଇ, ଦୁଇ ଖେଳ ଯଦି ବୁଲେଇ ଦେଇଛ ବୋଇଲେ ମାଟି ଗୁଣ୍ଡା ହେଇଯାଉଥିଲା।
0: ହଇ ହଇ ହଇ,
1: ଇହାଦେ ତ ମାଟି ଭେଦିକିରି ଲଙ୍ଗରଟା ଯିବାଟା ମୁସ୍କିଲ ହେଇଯାଉଛେ।
0: ହଇ, ତ ସେ ବାଗରେ ଯଦି ଆମେ ଚାହୁଁଛୁ ଫେରି ଆବା ଦିନଟା ବୋଇଲେ ଆମକେ ନିହାତି ଭାବରେ ଇ ଯେନ୍ ଜୈବିକ ପଦ୍ଧତିରେ ଚାଷବାସ କରବାର ଲାଗି ପଡ଼ବା। ବୋଇଲେ କାଣା କର୍ମା ଇ ଯେନ୍ ଯେନ୍ ଧାନ ରୁଆ କରୁଛୁ ତାର ଆଗରୁ ଆମେ ସବୁଜ ସାର ମାନକେ ଆମେ ଲଗାମା, ଯେନ୍ତାକି ଧଣ୍ଡି ଆରୁ ଆଜୋଲା ମାନକେ ଦେମା, ବା ଆମର ଯେନ୍ ଛେଲ ମାନକେ ରଖୁଛୁ ତାର ଲେଣି ମାନକେ ଦେମା, ଗାଈ ମାନେ ରଖୁଛୁ ବେଲେ ତାର ଗୋବର ମାନକେ ସଢ଼ାଇ କରି ଆମେ ଦେମା ବୋଇଲେ ଇ ଯେନ୍ ଉର୍ବର ଶକ୍ତିଟା
1: ବଢ଼ବା। ବୋଇଲେ ଦାଦା,
0: ହଇଗା
1: ଆମର ମୁଖିଆ ଚାଷ ଧାନ ଚାଷଟା, ତ ଏଇ ଧାନ ଚାଷଟା କେନ୍ତା କରି ବଢ଼ିଆ ସେ କରିପାରମା ତାର ଉପରେ ତ ବୈଠକିନ କେତେଥର ଚର୍ଚ୍ଚା ବି ହେଲାନ।
0: ହଇ ଗା ହଇ,
1: ହେଲେ ଖାଦ୍ୟ ସାର କେନ୍ତା ପରିଚାଳନା କରିପାରମା ସେ କଥା ବି ଅଛେ କି ନେଇନ ଗା?
0: ଅଛେ ଗା ଅଛେ। ବୋଇଲେ ଆଜ ଫେର ତ ଆମର ଯେନ୍ ମନୋଜ କୁମାର ଜେନା ଆଜ୍ଞା,
1: ହଇ ହଇ,
0: ଯେ କି ସଏଲ ସାଇଣ୍ଟିଷ୍ଟ ହାନ୍ତ ଆମର ଯେନ୍ କୃଷି ବିଜ୍ଞାନ କେନ୍ଦ୍ର କିରେଇ ଠାନର, ତ ସେ ଆସି ପହଞ୍ଚିଛନ୍। ବୋଇଲେ ତାଙ୍କୁ ଆମର କାର୍ଯ୍ୟକ୍ରମନୁ ସ୍ୱାଗତ କରିକିରି ପଚରାମା କେନ୍ତା କାଇଁ ଯେନ୍ ଖାଦ୍ୟ ସାର ସବୁ ପ୍ରୟୋଗ କରାଯିବା ଆରୁ ଯେନ୍ ବାକି କଥା ମାନେ ଅଛେ ସେଟାକେ।
1: ହଇ ହଇ ହଇ,
0: ବୋଇଲେ ଆଜ୍ଞା ଜୁହାର, ଆପଣଙ୍କେ ଆଉ ଘାଏ ସ୍ୱାଗତ ଆଜିର ଆମର କ୍ଷେତ ଖମାର କାର୍ଯ୍ୟକ୍ରମନ।
2: ଜୁହାର,
0: ତ ଏଖେନ୍ ଆସମା ସାର୍, ଆମେ ଯେନ୍ ଖାଦ୍ୟ ସାର ପରିଚାଳନା ବିଷୟନ ତ କେନ୍ତା କାଇଁ କରାଯାଇପାର୍ବା ଆମର ଖାଦ୍ୟସାର ପରିଚାଳନା, କାଇଁ କରିକି ସବୁବେଳେ ସମସ୍ୟା ରହୁଛେ, ଆମେ ନେଇ ଜାଣବାର ଆଉ ଅଧିକା ଦେଇକରି ଆମେ ଖର୍ଚ୍ଚାନ୍ତ ହେଉଛୁ, କେନ୍ତା କାଇଁ କରାଯିବା ସେ ବିଷୟରେ ଟିକେ କହିବେ।

0: ଅଛି, ସେଥିପାଇଁ ଆମକୁ ଖାଦ୍ୟସାର ପରିଚାଳନା ମଧ୍ୟ ଦେବାକୁ ପଡ଼ିବ। ପ୍ରଥମରୁ ମୁଁ କହି ରଖିଛି, କୌଣସି ଜିନିଷକୁ ଆମେ କମ୍ କରିବା ନାହିଁ, ସବୁ ଜିନିଷକୁ ପରିଚାଳନା କରିବା। ଆମେ ଗୋଟେ ଗୋଟେ କରି ଆଲୋଚନା କରୁଛନ୍ତି, ବିହନ କଥା ଆଲୋଚନା କଲେ, ନର୍ସରୀ ପରିଚାଳନା କଥା କଲେ, ଏବେ ଯେଉଁ ଖାଦ୍ୟସାର କଥା ଆମେ ଯେଉଁ ଆଲୋଚନା କରୁଛନ୍ତି, ସେଥିପାଇଁ ଆମେ ଯେଉଁ ସାର ବର୍ତ୍ତମାନ ଯଦି ବ୍ୟବହାର କଥା ଚିନ୍ତା କରିବା, ଆମେ ବହୁ ଜାଗାରେ ବାୟାସ ହେଇକିରି ବ୍ୟବହାର କରୁଛନ୍ତି। ୟୁରିଆ ସାର ଦେଲେ ଧାନ ଗଛ କଳା ଛଞ୍ଚନିଆ ହେଇଯାଉଛି, ଆମେ ବେଶୀ ୟୁରିଆ ସାର ଦେଉଛନ୍ତି। ଆଉ ବହୁ ଜାଗାରେ ଦେଖିବେ ଲମ୍ବା ଲାଇନ୍ ହେଉଛି, ବହୁ ଜାଗାରେ ଗଣ୍ଡଗୋଳ ହେଉଛି, ବହୁତ ସମସ୍ୟା ହେଉଛି। କିନ୍ତୁ ପ୍ରକୃତରେ ଆମେ ଗଛ ପାଇଁ ସବୁ ଖାଦ୍ୟ ସାର ଦରକାର, ଆଉ ସନ୍ତୁଳିତ ଭାବରେ ଦରକାର। ଆମେ ଯେଉଁ ହିସାବରେ ଦେଉଛନ୍ତି ତାଦ୍ୱାରା ମାଟି ମଧ୍ୟ ଖରାପ ହେଉଛି। ଆମେ ଯଦି ୟୁରିଆ ସାର ବ୍ୟବହାର କରିବା, ଯଦି 100 kg ୟୁରିଆ ସାର ବ୍ୟବହାର କରିବା, ମାଟି ଯେତିକି ଏସିଡ୍ ହେବ, ମାଟି ଏସିଡ୍ ହୁଏ, ତାକୁ 80 kg ଚୁନ ଦରକାର। ଆମେ ଦେଉଛନ୍ତି କି ମାଟି ଧୀରେ ଧୀରେ ୟୁରିଆ ସାର ପକେଇ ପକେଇ ମାଟି ଧୀରେ ଧୀରେ ଏସିଡ୍ ହେଇଯାଉଛି, ଆଉ ଜନ୍ମରୁ ତ ଆମ ମାଟି ମଧ୍ୟ ଏସିଡ୍, ଆହୁରି ଏସିଡ୍ ଏମିତି ବଢ଼ିଯାଉଛି। ତା ଛଡ଼ା ୟୁରିଆ ସାର ଯେଉଁ ତିଆରି ହେଉଛି, ସେଥିରେ ଯେଉଁ ନାପ୍ଥା ଦରକାର ଯେଉଁ ଉଦ୍ଯାନ ପାଇଁ, ସେଟା ସବୁ ବାହାରୁ ଆସି ପେଟ୍ରୋଲିୟମ ଜାତ ପଦାର୍ଥ। ଆମେ ଯେତିକି ପେଟ୍ରୋଲିୟମ ପଦାର୍ଥ ବର୍ତ୍ତମାନ ଯୁଦ୍ଧ ପାଇଁ ତ ସବୁ ପେଟ୍ରୋଲ ଡିଜେଲଠୁ ଧରିକି ସବୁ ରେଟ୍ ବଢ଼ିଗଲାଣି, ସେଥିପାଇଁ ସାର ରେଟ୍ ମଧ୍ୟ ବଢ଼ୁଛି, ୟୁରିଆ ରେଟ୍ ଆଉ ଉପଲବ୍ଧ ମଧ୍ୟ ହେଉନାହିଁ। ଆଉ ଗୋଟେ ଜିନିଷ ହେଉଛି ବାୟୁମଣ୍ଡଳ ମଧ୍ୟ ବର୍ତ୍ତମାନ ଯେଉଁ ସାର ୟୁରିଆ ସାର ତିଆରିରେ ଦେଖିବେ, ଆଗରୁ ଯେଉଁ ସାର କାରଖାନା ରାଉରକେଲାରେ ଆମେ ଦେଖୁଛନ୍ତି, ଦେଖିବେ ବାୟୁମଣ୍ଡଳ କେବେ ଆମେ ବ୍ଲୁ କଲର ଆମେ ଦେଖୁନଥିଲେ। ସେ ଜିନିଷ ଯାହା ବି ହେଉ ଯେଉଁ ପରିବେଶ କଥା ଆମେ ଚିନ୍ତା କରୁଛନ୍ତି, ସେଟା ବି ନ କରିକିରି ଆମେ ବାଲାନ୍ସ ହିସାବରେ ଆମେ ଖାଦ୍ୟ ସାର ଦେବା। ସେଥିପାଇଁ ଆମେ ଏ ଯେଉଁ 4 ଇଂଲିଶ ଲେଟର ଆର୍କୁ ଜିନିଷ ମନେ ରଖିବା ସବୁ ଚାଷୀ ଭାଇ, ଏଟାକୁ ମଧ୍ୟ ବହୁ ଜାଗାରେ ଟ୍ରେନିଂରେ ମଧ୍ୟ ମୁଁ କହୁଛି, ଆଉ ସମସ୍ତେ ମନେ ରଖିବେ, ଗୋଟେ ହେଲା ରାଇଟ୍ ଡୋଜ୍, ଠିକ୍ ପରିମାଣରେ ଆମେ ସାର ଦେବା। ଆମେ ଯଦି ହାଇ ୟିଲ୍ଡିଙ୍ଗ କରୁଛନ୍ତି, ଯେତିକି ଆବଶ୍ୟକତା ଅଛି ଧାନ ଚାଷ ପାଇଁ ଯେତିକି ଅଛି, ମୁଗ ଚାଷ ପାଇଁ ଅଲଗା ଅଛି, ସେଥିପାଇଁ ଫସଲ ଅନୁସାରେ ଯାହା ଖାଦ୍ୟ ସାର ଦରକାର ଆମେ ରାଇଟ୍ ଡୋଜ୍ରେ ଦେବା ବା ଠିକ୍ ପରିମାଣରେ ଦେବା। ତାପରେ ରାଇଟ୍ ମେଥଡ୍ରେ ଦେବା, ଆମେ ଠିକ୍ ମେଥଡ୍ରେ ଦେବା। ଧାନ ପାଇଁ ମେଥଡ୍ କ'ଣ, ଆମେ ଫସଫେଟ୍ ଜାତୀୟ ସାର ଆମେ ମୂଳ ସାର ହିସାବରେ ଦେବା କଥା। ଆମର ବହୁ ଜାଗାରେ ସବୁଜ ଯେଉଁ ନେଳି ମାଡ଼ି ଯାଉଛି ବିଲରେ, ଆମେ କ'ଣ କହୁଛେ DAP ସାରକୁ ପରବର୍ତ୍ତୀ ସମୟରେ ଦେଉଛନ୍ତି, ଯାହାଦ୍ୱାରା ସିଏ ନେଳି ସମସ୍ୟା ସୃଷ୍ଟି କରୁଛି, ଫସଲ ଠିକ୍ ଭାବରେ ନେଇପାରୁ। ଆମେ ସେଥିପାଇଁ ଠିକ୍ ମେଥଡ୍ରେ ଦେବା କଥା, ବୁଝିପାରିଲେ ତ, ସେଇ ଅନୁସାରେ ଠିକ୍ ପ୍ରଣାଳୀରେ ଦେବା। ଆଉ ଗୋଟେ ହେଲା ରାଇଟ୍ ଟାଇମ୍, ଠିକ୍ ସମୟରେ ଦେବା, ହେଲା। ଠିକ୍ ସମୟ ମାନେ କ'ଣ, ଆମର ୟୁରିଆ ସାରଟା ଯଦି ପିଲ ଅବସ୍ଥାଟା ହେଉଛି ଗଛର ବୃଦ୍ଧି ଅବସ୍ଥା, ଧାନ ଯେତେ ବୃଦ୍ଧି ଅବସ୍ଥାରେ ଯଦି ଆମେ ସାର ନ ଦେବା ଠିକ୍ ଭାବରେ, ନାଇଟ୍ରୋଜେନ୍ ନ ଦେବା, ଗଛ ଠିକ୍ ଭାବରେ ବଢ଼ିବ ନାହିଁ। ସେଥିପାଇଁ ରାଇଟ୍ ଟାଇମ୍ ହେଲା ୟୁରିଆ ଜାତୀୟ ସାର ବା ନାଇଟ୍ରୋଜେନ୍ ଜାତୀୟ ସାର ଆପଣ ପିଲ ସମୟରେ ଦେବେ, ଥୋଡ଼ ସମୟରେ ଦେବେ, ସେଥିପାଇଁ ଆମେ ଥର ଥର କି ଦେବା। ଆଉ ଗୋଟେ ହେଉଛି ୟୁରିଆ ଜାତୀୟ ସାର ବା ନାଇଟ୍ରୋଜେନ୍ ଜାତୀୟ ସାର ମାଟିରେ ରହେ ନାହିଁ, ସେ ଶୀଘ୍ର ନଷ୍ଟ ହେଇଯାଏ, ଚଞ୍ଚଳ ଆସିଏ, ଗୋଟେ ଜାଗାରେ ପକେଇଥିବେ ଆଉ ଗୋଟେ ଜାଗାକୁ ପଳେଇବ, ସେଥିପାଇଁ ତାକୁ ଥର ଥରିକିରି ଦେବା। ଆମେ ଏକାଥରେ ନ ଦେଇକିରି ଆମେ ଯଦି ଥର ଥରିକି ଦେବା, ସେ ସାରଟା ଠିକ୍ ଭାବରେ ଫସଲ ବ୍ୟବହାର କରିବ, ନଷ୍ଟ ମଧ୍ୟ କମ ହବ, ସେଟା ହେଲା ରାଇଟ୍ ଟାଇମ୍। ଆଉ ଫସଫେଟ୍ ଜାତୀୟ ସାର ଆମେ ମୂଳ ସାର ହିସାବରେ ଦେବା ବା ଆପଣଙ୍କ ବାସାଲ ଡୋଜ୍ ହିସାବରେ ଦେବା, ପଟାସ ସାରକୁ ଆମେ 2 times ଦେବା, ବୁଝିପାରିଲେ, ଏଇଟା ହେଲା ରାଇଟ୍ ଟାଇମ୍। ଆଉ ଗୋଟେ ହେଲା ରାଇଟ୍ ସୋର୍ସ, ଆମର ବହୁ ଜାଗାରେ ଧାନ ପାଇଁ କହୁଛି ଆମେ ଯେଉଁ 28 ସାରକୁ ବ୍ୟବହାର କରୁଛନ୍ତି, ଯେଉଁଥିରେ କ'ଣ ହେଉଛି ଯେତିକି ଯବକ୍ଷାର ଜାଣିଛି ଫସଫରସ ସେତିକି ଅଛି, ଆମେ ଯାହାଦ୍ୱାରା ମୂଳ ସାର ହିସାବରେ ଯଦି ଫସଫରସ ଡୋଜ୍କୁ ଆଡଜଷ୍ଟ କରିବା, ସେଥିରେ ନାଇଟ୍ରୋଜେନ୍ ମଧ୍ୟ ଅଧିକା ହେଇଯାଉଛି, ବେଳେବେଳେ ଦରକାର ନଥିବ ଅଧିକା ହେଇଯାଉଛି। ସେଥିପାଇଁ ଆମେ ଯେଉଁ ଧାନ ପାଇଁ ବିଶେଷ କରି DAP ସାରଟା ହେଉଛି ଉପଯୁକ୍ତ ବା ଠିକ୍ ତାକୁ ସୁଟ୍ କରେ, ସେଥିପାଇଁ ଠିକ୍ ସୋର୍ସରୁ ମଧ୍ୟ ଆମେ ଦେବା ଦରକାର। ସେଥିପାଇଁ ଚାଷୀ ଭାଇ ଏଇ 4 ମନେ ରଖିଥିବେ, ରାଇଟ୍ ଡୋଜ୍, ରାଇଟ୍ ମେଥଡ୍, ରାଇଟ୍ ଟାଇମ୍, ରାଇଟ୍ ସୋର୍ସ, ବୁଝିପାରିଲେ ତ, ସେଟା ଦେଲେ। ଆଉ ରାଇଟ୍ ଡୋଜ୍ କଥା କେମିତି ଜାଣିବା, ଆମେ କହୁଛନ୍ତି ମାଟିରୁ ନେଉଛି ବା ଆମେ ସାର ଦେଉଛନ୍ତି, ଆମେ ମାଟିରେ କେତେ ପରିମାଣର ଖାଦ୍ୟ ସାର ଅଛି ତାକୁ ବିଚାରକୁ ନେଇକି ଆମେ ସାର ଦେବା କଥା। ସେହି ହିସାବରେ ଆମକୁ ସଏଲ୍ ଟେଷ୍ଟ ବା ମାଟି ପରୀକ୍ଷା କରିକିରି ଆମେ ସାର ପରିଚାଳନା କରିବା। ଯଦି ମାଟିରେ ଅଧିକା ଅଛି, ଆମେ ସାରର ମାତ୍ରାକୁ ଆମେ 25% କମେଇ ଦେବା। ଯାହାର ଏକ ମିଡିୟମ ଡୋଜ୍ ଅଛି, ଆମେ ମିଡିୟମ ଷ୍ଟାଟସ୍ ଅଛି, ଆମେ ଯାହା ରେକମେଣ୍ଡେଡ୍ ହେଉଛି ସେତିକି ଦେବା। ଯଦି ଲୋ ଷ୍ଟାଟସ୍ ଅଛି, ଆମେ 25% ବଢ଼େଇ ଦେବା, ଯାହାଦ୍ୱାରା ବାଲାନ୍ସ ହିସାବରେ ଖାଦ୍ୟ ସାର ପାଇପାରିବା।
1: ତ ସାର୍, ସାଧାରଣତଃ ଏଇ ଯେନ୍ ମୃତ୍ତିକା ପରୀକ୍ଷା କେନ୍ ମାସେ ଆଖେପାଖେ ଟା ହେସି, ଆମ ଚାଷୀ ଭାଇ ବହିନ ମାନେ କେବେ ଏଇ ଯେନ୍ ମାଟିଟାକେ କଲେକ୍ସନ କରିକି ପଠେଇ ପାରିବେ?
0: ହଁ, ଏଇ କ୍ଷେତ୍ରରେ ମାଟି ପରୀକ୍ଷା ସାଧାରଣ ଭାବରେ ଗୋଟେ ଫସଲ ଚାଷ କରିବା ପୂର୍ବରୁ ବା ଗୋଟେ ଫସଲ ଚାଷ କରିବା ପରେ।
1: ଆଜ୍ଞା,
0: ମନେକର ଆପଣଙ୍କ ବର୍ତ୍ତମାନ ଖରିଫ ଧାନ କଥା ଆମେ ଚିନ୍ତା କରୁଛୁ, ଖରିଫ ଧାନରେ ଆପଣଙ୍କ ଯଦି ଖରାଟିଆ ଫସଲ ଚାଷ କରିଥିଲେ କିଛି ସେଇ ଜମିରେ, ହେଲେ ସେଇ ଫସଲ ଅମଳ ପରେ ପରେ ଆମେ ସଏଲ ସାମ୍ପଲ କଲେକ୍ସନ କରିବା ବା ଖରିଫ ଫସଲ ପୂର୍ବରୁ ଆମେ କରିବା, ସେଇ ସମୟରେ ନମୁନା ମାଟି

0: କରିକିରି ତାକୁ ପରୀକ୍ଷା କରିବା, କାରଣ ପରୀକ୍ଷା ପାଇଁ ସମୟ ଲାଗେ ଆଉ ମିନିମମ୍ ଆମର ପାଖାପାଖି 15 ଦିନ ସମୟ ଲାଗେ ସେଥିପାଇଁ ଯେଉଁ ପରୀକ୍ଷାଗାରକୁ ପଠେଇବେ, ସେଥିପାଇଁ ଆଗତୁରା ତାକୁ ସଂଗ୍ରହ କରିକିରି ପରୀକ୍ଷାଗାରକୁ ପଠେଇବେ ଆଉ ତାର ଅନୁସାରେ ଆମେ ସାର ଆମେ ଦେବା କଥା।
1: ଆଜ୍ଞା ଆଜ୍ଞା
0: ବୁଝିପାରିଲେ। ସେଥିପାଇଁ ରାଇଟ୍ ଡୋଜ୍ କଥା ଯେତେବେଳେ କହୁଛନ୍ତି ଆମେ ସଏଲ୍ ଟେଷ୍ଟ ବେଷ୍ଟ କଥା ଆମେ ମନେ ରଖିବା ଉଚିତ।
1: ତ ସାର୍ ହେଲେ ଇ ଯେନ୍ ରାସାୟନିକ ସାର କେନ୍ତା କାଏଁ କେତେ ପରିମାଣରେ ସେ ପ୍ରୟୋଗ ହେବା ସେ ବିଷୟରେ ଆମର ଚାଷୀ ଭାଇ ବୋନ ମାନଙ୍କୁ କହିବେ।
0: ହଁ, ଆମର ତ ଚାଷୀ ଭାଇମାନେ ସବୁ ହାଇଲ୍ଡିଂ ହାଇବ୍ରିଡ୍ କିସମ ବ୍ୟବହାର କରୁଛନ୍ତି ଯେଉଁଥିରେ ଖାଦ୍ୟ ସାର ବି ଅଧିକ ପରିମାଣରେ ଲାଗୁଛି। ୟା ପୂର୍ବରୁ ମୁଁ କହିଛି ସଏଲ୍ ଟେଷ୍ଟକୁ ବେସ୍ କରିକିରି ଆମେ ସାର ମାତ୍ରା ନିରୂପଣ କରିବା କଥା। ସେଥିପାଇଁ ମୁଁ କହି ରଖୁଛି ଯଦି ଆପଣ ମାଟି ପରୀକ୍ଷାର ଫଳାଫଳରେ ଯଦି ଗୋଟେ ଖାଦ୍ୟ ସାରର ଷ୍ଟାଟସ୍ ଯଦି ହାଇ ଅଛି ବା ଅଧିକ ଅଛି ଆମେ 25% କମେଇ ଦେବା, ଆଉ ଯଦି ମିଡିୟମ୍ ଷ୍ଟାଟସ୍ ଅଛି ଯାହା ରେକମେଣ୍ଡେଡ୍ ଡୋଜ୍ ଅଛି ଆମେ ସେତିକି ଦେବା, ଆଉ ଯଦି ଲୋ ଷ୍ଟାଟସ୍ ଅଛି ଆମେ 25% ଏକ୍ସଟ୍ରା ଦେବା।
1: ଆଜ୍ଞା।
0: ଧାନ ପାଇଁ ସାଧାରଣ ଭାବରେ ଯେଉଁ ଜେନେରାଲ୍ ଡୋଜ୍ ଅଛି, ଜେନେରାଲ୍ ରେକମେଣ୍ଡେଡ୍ ଡୋଜ୍ ଅଛି, ଏକର ପ୍ରତି 32 କିଲୋ ନାଇଟ୍ରୋଜେନ୍ ବା ଯବକ୍ଷାରଜାନ, 16 କିଲୋ ଫସ୍ଫରସ୍, 16 କିଲୋ ପଟାସିୟମ୍।
1: ଆଜ୍ଞା।
0: ଏଇଠି ଗୋଟେ ଉଦାହରଣ ମୁଁ କହିବି, ଯଦି ଆପଣଙ୍କ ମାଟି ପରୀକ୍ଷାର ରିପୋର୍ଟରେ ଯବକ୍ଷାରଜାନ ଷ୍ଟାଟସ୍ ହାଇ ଅଛି ବା ଅଧିକ ଅଛି, ଆପଣଙ୍କର 32 ଜାଗାରେ କ'ଣ କରିବେ, ଅଧିକ ଅଛି ମାଟିରେ ଆପଣଙ୍କର 25% କମେଇଦେବେ।
1: ଆଜ୍ଞା।
0: ମାନେ 8 କେଜି କମେଇ ଦେବେ, ହେଲେ 32 କିଲୋ ଜାଗାରେ ଆପଣ 24 କିଲୋ ଦେବେ।
1: ଆଜ୍ଞା।
0: ଏଇଟା ବୁଝିପାରିଲେ ତ, ଠିକ୍ ସେହି ଅନୁସାରେ ଦେବେ। କିନ୍ତୁ ବର୍ତ୍ତମାନ ଯେହେତୁ ଚାଷୀମାନଙ୍କ ପାଖରେ ମୃତ୍ତିକା ପରୀକ୍ଷାର ଫଳାଫଳ ସମସ୍ତ ଉପଲବ୍ଧ ଅଛି ବା ନାହିଁ ଆମେ ସେହି ଅନୁସାରେ କରିବା, ସେଥିପାଇଁ ମୁଁ ଜେନେରାଲ୍ ଡୋଜ୍ ଯେଉଁଟା ଅଛି।
1: ଆଜ୍ଞା।
0: ଜେନେରାଲ୍ ଡୋଜ୍ଟା ସାଧାରଣ ଭାବେ ଧାନ ଫସଲ ପାଇଁ, ଆମର ଖରିଫ ଧାନ ଫସଲ ପାଖାପାଖି ଯେଉଁଟା 32-16 ଯେଉଁ ରେକମେଣ୍ଡେଡ୍ ଡୋଜ୍ ଅଛି ମୁଁ ସେହି ହିସାବରେ କହିବି। ସେଥିପାଇଁ ଡାଇରେକ୍ଟ ମୁଁ ସାର ହିସାବରେ ତାକୁ କହୁଛି, ଖାଦ୍ୟ ସାର ହିସାବରେ କହୁନାହିଁ। ଆମେ ଯେତେବେଳେ ରୋଇବା, ଧାନ ରୋଇବା, କାଦୁଅ କରିସାରିଲା ପରେ ଆମେ ଯେଉଁ ସାର ପ୍ରୟୋଗ କରିବା, ଏକର ପ୍ରତି 35 କେଜି DAP ସାର ବ୍ୟବହାର କରିବା, ଯେଉଁଟା 1846।
1: ଆଜ୍ଞା।
0: ତାକୁ ବ୍ୟବହାର କରିବା। 13 kg 500 ପଟାସ୍, ମ୍ୟୁରେଟ୍ ଅଫ୍ ପଟାସ୍ ସାର ବ୍ୟବହାର କରିବା, ଆଉ ଜାଗାରେ ୟୁରିଆ ସାର ମଧ୍ୟ ଦିଅନ୍ତି, ଯେଉଁଥିରେ ତଳି ଲଗେଇଥିବା ବା ପଲ୍ହା ଲଗେଇଥିବା ସେ ସମୟରେ ଚେର ଭଲ ଭାବରେ ହେଇନଥିବ, ସେଥିପାଇଁ ଆମେ କମ୍ ଯବକ୍ଷାରଜାନ ଦରକାର, ଯେଉଁ ବୁଡ଼ିଆ ବଳିଆ ପାଇଁ ଯେଉଁଟା କୁହାହେଉଛି ରେକମେଣ୍ଡେଡ୍ ଡୋଜ୍ର 25% ନାଇଟ୍ରୋଜେନ୍ ଦିଆଯାଏ ଲଗେଇଲା ବେଳକୁ। ସେଥିପାଇଁ DAP ସାରରେ ଯେତିକି ଅଛି, ଯେଉଁ 35 କେଜି DAP ସାର ଦେଲେ ପାଖାପାଖି 6.5 କିଲୋ ଯେଉଁ ଯବକ୍ଷାରଜାନର ମିଳିବ ସେଟା ଫସଲ ପାଇଁ ଠିକ୍ ହେଇଯିବ, ସେଥିପାଇଁ ଆଉ ୟୁରିଆ ସାର ଦେବେ ନାହିଁ। ଏଇଟା ମନେ ରଖିଥିବେ, ବହୁ ଜାଗାରେ ଚାଷୀ ଭାଇ ଦିଅନ୍ତି 35 କେଜି DAP ସାର, 13 kg 500 ପଟାସ ସାର, ଆଉ ବହୁ ଜାଗାରେ ଆମର ମାଟି ପରୀକ୍ଷାରେ ଦେଖାଯାଇଛି ଆମ ମାଟିରେ ଜିଙ୍କର ଅଭାବ ଅଛି।
1: ଆଜ୍ଞା।
0: ଜିଙ୍କ ଗୋଟେ ଖାଦ୍ୟ ସାର ବା ଅଣସାର, ଆଉ ସେଟା ମଧ୍ୟ ଧାନ ବିଲରେ ବେଶୀ ଦେଖାଯାଉଛି, ଆମେ ଯେଉଁ ବାରମ୍ବାର ଧାନ ପରେ ଧାନ କରିଚାଲିଛନ୍ତି ଏଇ ଜିଙ୍କର ଅଭାବ ଦେଖାଯାଉଛି। ସେଥିପାଇଁ 10 kg ଜିଙ୍କ ସଲଫେଟ୍ ସାର, ଯେଉଁଟା 21% ଜିଙ୍କ ଅଛି, ସେଇ ସାରଟା ଆମେ ସେଇ କାଦୁଅ ସମୟରେ ଆମେ ତାକୁ ଦେଇଦେବା, କାଦୁଅ କରିସାରିକି ବି ଦେଇପାରିବା, କିମ୍ବା ଶେଷ ଗୋଟେ ଯେଉଁ ହଳ କରାହଉଛି ବା କାଦୁଅ କରାହଉଛି ସେଇ ସମୟରେ ଦେଇକିରି ମାଟିରେ ମିଶେଇ ଦେଇପାରିବା। ଏଇ ଯେଉଁ କଥା ମୁଁ କହିଲି ଏଟା ସାଧାରଣ ଡୋଜ୍ କଥା ମନେ ରଖିଥାନ୍ତୁ। ଆପଣ କହିବେ ମୋ ଜମିଟା ମାଟି ପରୀକ୍ଷା ବି ନାହିଁ, କିନ୍ତୁ ଦେଖିଛେ ମୋ ଜମିଟା ଟିକେ ଏତିକି ସାର ଦେଲେ ମୋ ଜମି ଧାନ ଗଛ ପଡ଼ିଯିବ ବା ଅଧିକା ବଢ଼ିଯିବ, ସେଇ କ୍ଷେତ୍ରରେ ବି ଆପଣ 25% କମେଇ ଦେଇପାରିବେ।
1: ଆଜ୍ଞା ଆଜ୍ଞା।
0: ସେଇଟା ଆପଣଙ୍କ ଜମିର ଉର୍ବରତାକୁ, ଆପଣଙ୍କ ଅନୁଭୂତିକୁ ଲକ୍ଷ୍ୟ କରିକି ଯେଉଁ ଜାଗାରେ ପରୀକ୍ଷା କରିନାହାନ୍ତି ମଧ୍ୟ ତାକୁ ବ୍ୟବହାର କରିବେ। ବହୁ ଜାଗାରେ ଦେଖିଥିବେ ଗାଁ ଦାଣ୍ଡର ପାଣି ଆସିକି ଯେଉଁ ବିଲରେ ପଡ଼େ ରୋଡ୍ ପାଖାପାଖି ଦେଖିଥିବେ, ସେଠି ଧାନ ଗଛ ଦେଖି ବିନା ସାରରେ ମଧ୍ୟ ଗଛ ବଢ଼ି ଯାଇଥାଏ।
1: ଆଜ୍ଞା।
0: ସେ ଶୋଇଯାଏ ମଧ୍ୟ, ଆଉ ବେଳେ ବେଳେ ଫୁଲ ମଧ୍ୟ ଆସେ ନାହିଁ, ସେଇ ଜାଗାରେ ପୁଣି ଆମେ ରେକମେଣ୍ଡେଡ୍ ଡୋଜ୍ ଅଛି କହିକି ଆମେ ସେଇଠି ସାର ଦେବା କଥା ନାହିଁ ବିଲକୁଲ, ବୁଝିପାରିଲେ। ସେଇ ଜାଗାରେ ଆମେ ବରଂ ପଟାସ୍ ଦେବା, କିନ୍ତୁ ୟୁରିଆ ଜାତୀୟ ସାର ଆମେ ଦେବା ନାହିଁ ସେ କ୍ଷେତ୍ରରେ।
1: ଆଜ୍ଞା।
0: ସେଇଟା ମଧ୍ୟ ଧ୍ୟାନ ଦେବା। ତାପର ଅବସ୍ଥା ଆସୁଛି ପିଲ ଅବସ୍ଥା, ଯେଉଁଟା ଗଛର ବୃଦ୍ଧି ଅବସ୍ଥା, ଯେଉଁ କ୍ଷେତ୍ରରେ ଆମେ ୟୁରିଆ ସାର ବ୍ୟବହାର କରିବା, ଯେଉଁଥିରେ ଆମର ଏକର ପ୍ରତି ସେଇଟାକୁ ସାଧାରଣ ଭାବରେ ଯଦି ଆମେ ଦିଅନ୍ତି 21 ଦିନରେ ଥରେ ଦିଅନ୍ତି ତେବେ 38 kg ୟୁରିଆ ସାର ଆମେ ବ୍ୟବହାର କରିବା।
1: ଆଜ୍ଞା।
0: କିନ୍ତୁ ତାକୁ ଯଦି ଆମେ ଥରେ ଜାଗାରେ 2 ଥର କରିକି ଦେବା, ତାର ଯେଉଁ ମୁଁ କହୁଥିଲି ଯେମିତି 25-30% ଏଫିସିଏନ୍ସି ଶୀଘ୍ର ନଷ୍ଟ ହେଇଯାଏ, ଆମେ ଯଦି ଥରେ ଥରେ କି ଦେବା କମ୍ ନଷ୍ଟ ହେବ, ଗଛ ତାକୁ ବେଶୀ ବ୍ୟବହାର କରିପାରିବ।
1: ଆଜ୍ଞା।
0: ସେଥିପାଇଁ ଲଗେଇବାର, ରୋଇବାର ବା ଯୋଗେଇବାର ଆପଣଙ୍କର 15 ଦିନ ପରେ ଆମେ 19 kg ୟୁରିଆ ସାର ଦେବା।
1: ଆଜ୍ଞା।
0: ତାର ଆଉ 15 ଦିନ ପରେ ବା ରୋଇବାର 30 ଦିନ ପରେ ଆଉ 19 କିଲୋ, ତାକୁ 2 ଭାଗ କରିଦେବା।
1: ଆଜ୍ଞା।
0: ଆଉ ଯଦି ଥରେ ଯେଉଁମାନେ ଦେଉଛନ୍ତି ଲେବର ଅଭାବ ବା କିଛି କାରଣରୁ,

0: ତେବେ 21 ଦିନରେ ଥରେ ଦେଇପାରିବେ, କିନ୍ତୁ ସେଥିରେ ନଷ୍ଟ ହେବାର ସମ୍ଭାବନା ଟିକେ ଅଧିକ
1: ଅଛି,
0: ସେଥିପାଇଁ ଆମେ 2 ଥର ଦେବା। ସେଟା ହେଉଛି ପିଲ ଅବସ୍ଥା। ଆଉ ଏଥିରେ ମଧ୍ୟ ଆପଣ ଧ୍ୟାନ ଦେଇଥିବେ, ଗଛ ଆପଣଙ୍କର ଯଦି ଏତିକି ସାର ଦେଲେ କହିବେ ଯେ ଆଜ୍ଞା ମୋର ଧାନ ଗଛ ପଡ଼ିଯିବ ବା ଶୋଇଯିବ, ଆପଣ ନିହାତି ଭାବରେ ସେଠି କମେଇ ଦେଇପାରିବେ।
1: ଆଜ୍ଞା ଆଜ୍ଞା,
0: ଏଇଟା ରେକମେଣ୍ଡେଡ଼ ଡୋଜ୍ କହିକି ସେତିକି ଦେବେ ନାହିଁ ସେ। ଆଉ ମାଟି ପରୀକ୍ଷା ଦେଲେ ଆପଣ ସେଟା ଜାଣିପାରିବେ ଆଗତୁରା, କିଛି ଅସୁବିଧା ନାହିଁ। ତାପରେ ଯେଉଁଟା PI ଷ୍ଟେଜ୍ ଯେଉଁଟା କୁହାହେଉଛି, ଯେଉଁଥିରେ ଗଣ୍ଠି ଅବସ୍ଥା ଯେଉଁଟା କୁହାହେଉଛି, ସେହି ସମୟରେ ଆପଣଙ୍କର 19 kg ୟୁରିଆ ଦେବେ ଏକର ପ୍ରତି, ଆଉ 13.5 kg ପଟାସ୍ ଦେବେ।
1: ଆଜ୍ଞା,
0: ହେଲା। ଏହା ଛଡ଼ା ଆମର ସୁନ୍ଦରଗଡ଼ ଜିଲ୍ଲାର ମାଟିରେ ବୋରନ୍ ଗୋଟେ ଖାଦ୍ୟସାର, ଫଳ ସବୁ ଫାଟିଯିବା ଆମେ ବହୁ ସମୟରେ ବି ଆଲୋଚନା କରିଛନ୍ତି ଏଠି ବୈଠକରେ। ସେଇ ଯେଉଁ ବୋରନ୍ ଖାଦ୍ୟସାର ହେଲେ ଫଳ ଫାଟିଯାଉଛି, ଆଉ ବିଶେଷ କରିକି ଧାନ ଫସଲରେ ଦେଖିବେ ଧାନ ଅଗାଡ଼ି ହେଇଯାଉଛି, ହେଲା, ବୋରନ୍ ଅଭାବରେ। ସେଥିପାଇଁ ଆମେ କଣ କରିବା, ଫୁଲ ଆସିବା ସମୟରେ ଫୁଲ ବାହାରୁଥିବ, ଫୁଲ ଉଡେଇ ନଥିବ, ଫୁଲ ଉଡେଇ ଦେଲେ ବିଶେଷ କାମ କରିବ ନାହିଁ, ଫୁଲ ବାହାରୁଥିବ ପାଖାପାଖି 20-30% ବାହାରି ଯାଉଥିବ, ଉଡେଇ ନଥିବ, ସେହି ସମୟରେ ବୋରନ୍ ଆମର ଗୋଟେ ଖାଦ୍ୟ ସାର ମିଳୁଛି, 20% ବୋରନ୍ ଥିବ। ବିଭିନ୍ନ ପ୍ରଡକ୍ଟ ନାଁ ମିଳୁଛି, ବୋରୋବିନ୍, ବୋରୋ 20, ବୋରୋ ମିଲ୍କ, ଯେଉଁଥିରେ 20% ବୋରନ୍ ଅଛି, ତାକୁ 1 ଲିଟର ପାଣିରେ 1.5 gram ହିସାବରେ ମିଶେଇକିରି ଆମେ ସ୍ପ୍ରେ କରିପାରିବା। ଯେହେତୁ ଯେ ଫୁଲ ଉପରେ ପଡ଼ିଲେ କ'ଣ ହବ, ତାର ଯେଉଁ ପରାଗରେଣୁ ସେ ତାକୁ ଜର୍ମିନେସନ କରି ଫର୍ଟିଲାଇଜେସନରେ ସାହାଯ୍ୟ କରିବ, ଯାହାଦ୍ୱାରା ଆମର ଦାନା ବା ଅଗାଡ଼ିଟା କମିଯିବ। ଆଉ ବହୁତ ପରୀକ୍ଷା କରିକି ମଧ୍ୟ ଆମେ ଦେଖିଛୁ ଅଗାଡ଼ି ପ୍ରାୟ ରହୁନାହିଁ ଧାନରେ। ଆଉ କେବଳ ଧାନ ନୁହଁ, ଅନ୍ୟାନ୍ୟ ଫସଲ ଯେଉଁ ସୋରିଷ ହଉ, ସୂର୍ଯ୍ୟମୁଖୀ ହଉ, ଯେକୌଣସି ଫସଲରେ ମଧ୍ୟ ଯଦି ବୋରନ୍ ସ୍ପ୍ରେ କରିବା ଦେଖିବେ ଫାଟିବା ବି କମ୍ ହବ, ଆଉ ତାର ଦେଖିବେ ପୁରଷ୍ଟ ହବ ଦାନା, ଆଉ ଅଗ ପର୍ଯ୍ୟନ୍ତ ଫଳ ବା ଛୁଇଁ ରହିବ। ଆଉ ଧାନରେ ବିଶେଷ କରିକି ଅଗାଡ଼ି ପରିମାଣ ବା ପୁଲି ଧାନ ଯୋଉ ହେଇଯାଉଛି କହୁଛନ୍ତି, ପୁଲି ଧାନ ପରିମାଣ ପ୍ରାୟ କମିଯିବ,
1: ବହୁତ କମ୍ ଲାଗୁଛି, କିନ୍ତୁ
0: ଏଇଟା ଆମର ନିହାତି ଦରକାର, କାରଣ ମାଟିରେ ବି ଅଭାବ ଅଛି, ଆମର ଫସଲ ପାଇଁ ବି ଦରକାର। ଆଉ ବେଳେବେଳେ 14.5% ବୋରନ୍ ବି ମିଳୁଛି ବଜାରରେ, ତାକୁ ଯଦି ବ୍ୟବହାର କରିବା 2 gram ଦେବା 1 liter ପ୍ରତି ଦେଇକି ସ୍ପ୍ରେ କରିବା। ଆଉ ବେଳେବେଳେ 10.5% ଯେମିତି ବୋରାକ୍ସ ହେଲା ବିଭିନ୍ନ ନାଁରେ ମିଳୁଛି, ତାକୁ 2.5 gram ଦେବା 1 liter ପ୍ରତି ଦେଇକି ଆମେ ସ୍ପ୍ରେ କରିବା। ଆଉ ମନେ ରଖିଥାନ୍ତୁ ଫୁଲ ଉଡେଇ ନଥିବ, ଫୁଲ ବାହାରୁଥିବ, ସେଇ ଷ୍ଟେଜରେ ଆମେ ଦେବା। ୟାକୁ ମଧ୍ୟ ଆମେ ମାଟିରେ ଦେଇପାରିବା, କିନ୍ତୁ ଯଦି ଏଫିସିଏନ୍ସି ଦୃଷ୍ଟିରୁ ଦେଖିବା ମାଟି ଅପେକ୍ଷା ଯଦି ଆମେ ସ୍ପ୍ରେ କରିବା ତାର ଏଫିସିଏନ୍ସି ଭଲ। ସେଥିପାଇଁ ମୁଁ ସଏଲ୍ ଆପ୍ଲିକେସନ କଥା ଜିଙ୍କର ଯେମିତି କହିଲି, ବୋରନ୍ ବି ଦେଇହେବ ଏକର ପ୍ରତି 4 kg ବୋରାକ୍ସ, ଯେଉଁଟା 10.5% ବୋରନ୍ ଅଛି, ତା ବଦଳରେ ଆମେ ସ୍ପ୍ରେ କଲେ ତାକୁ ଆମେ ଭଲ ଲାଭ ପାଇପାରିବା।
1: ସାର୍ ଆଉ ଗୋଟେ ଆମେ ଦେଖୁଛୁ ଯେ ଏଇ ଯେନ୍ ପାନରେ ତେଲ ଭଳିଆ କିଛି ଦେଖାଯାଏସି, ତ ସେଟା କାଣା କାଣା ତାର ପରିଚାଳନା କେମିତି କରାଯାଇପାରିବ?
0: ଆମର ସୁନ୍ଦରଗଡ଼ ଜିଲ୍ଲାରେ ତ ମାଟି ହେଉଛି ଏସିଡ୍ ମାଟି ବା ଅମ୍ଳ ମାଟି, ଅମ୍ଳ ମାଟି ସୃଷ୍ଟି ହେବାର କାରଣ ହେଲା ଯେଉଁ ମାଟି ଯେଉଁ ପଥରରୁ ତିଆରି, ବିଶେଷ କରିକି ଆଇରନ୍ ଆଲୁମିନିୟମ ଭାଗ ଯଦି ପଥରରେ ବେଶି ଥିବ ସେ ମାଟିଟା ଏସିଡ୍ ହବ ବା ଅମ୍ଳ ହବ। ଆମର ତ ଏଠି ଆଇରନ୍ ମାଇନ୍ସ ବି ଅଛି, ହେଲା, ବହୁ ଜାଗାରେ ମାଟି ଯେଉଁ ରଙ୍ଗ ଦେଖିବାକୁ ଲାଲ ରଙ୍ଗ ସେଥିରେ ଆଇରନ୍ ଭାଗ ବେଶି ଅଛି। ଆମର ସାଧାରଣତଃ ଯେଉଁଠି ଖାଲୁଆ ଜମି ଅଛି, ଯେଉଁଠି ପାଣି ଛାଡ଼େ ନାହିଁ, ଦେଖିବେ ଦେଖିବେ ବର୍ଷା ହେଲା ତ ସେଠି ପାଣି ପୁରା ଜମି
1: ଜମି ରହିବ,
0: ସେଇଭଳିଆ ଖାଲୁଆ ଜମି ଯେବେ ତେଲ ସର ଭଳିଆ ସବୁ ଭାସୁଥାଏ ପାଣିରେ, ସେଇଟା ହେଉଛି କ'ଣ ଲୁହା ଅଂଶ। ସେଇ ଜାଗାରେ ଦେଖିବେ ଧାନ ଗଛ ଧାନ ରୋଇବେ ବା ଯୋଗେଇବେ, ଦେଖିବେ ମାସେ ପାଖାପାଖି ହେଇଥିବ ପିଲ ଦଉନଥିବ, ଗଛ ଉପାଡ଼ିକି ଦେଖିବେ ଚେର ସବୁ କଳା କଳା ହେଇକିରି ପଚିଲା ଭଳିଆ ହେଇଥିବ, ବୁଝିପାରିଲେ, ଆଉ ଗଛ ମୁଣ୍ଡା ହେଇକି ବସି ଯାଇଥିବ, ପିଲ ଦବ ନାହିଁ। ଆମେ କହୁଛନ୍ତି କ'ଣ ହେଲା, ଆମେ ତ ସବୁ ସାର ଦଉଛନ୍ତି ସବୁ ଦଉଛନ୍ତି କିଛି, ଏହାର ମୁଖ୍ୟ କାରଣ ହେଲା ଏଇଟା ହେଲା ଲୌହର ବିଷାକ୍ତତା ଲକ୍ଷଣ, ଯୋଉଟା କୁହାହଉଛି ଆଇରନ୍ ଟକ୍ସିସିଟି। ସେଥିପାଇଁ କ'ଣ କରାଯିବ, ଆମର ଖାଲୁଆ ଜାଗାରେ ଯେଉଁ ଆଇରନ୍ ଟକ୍ସିସିଟି ଅଛି ଏକ୍ସେସ୍ ପାଣି ଯେଉଁ ଅଛି ଆମେ ବାହାର କରିଦେବା। ତାପରେ କ'ଣ କରିବେ, ଆମେ ବି ଯେଉଁ ପଟାସ୍ ଡୋଜ୍ କଥା ମୁଁ କହିଲି 2 ଥର ଯେଉଁ ପଟାସ୍ 27 kg କହିଲି, 13.5 kg କାଦୁଅ ସମୟରେ ବା ରୋଇଲା ବେଳକୁ କହିଥିଲି, ଆଉ 13 kg PI ଷ୍ଟେଜ୍ରେ କହିଥିଲି। ତା ଛଡ଼ା ଆମେ ଆଡିସନାଲି ଆଉ 12.5 kg ପଟାସ୍, ମ୍ୟୁରେଟ୍ ଅଫ୍ ପଟାସ୍ ସାରକୁ ଦେଇଦେବା, ପାଣି କାଟିଦେଲେ ପ୍ରଥମରେ, ତାପରେ ପଟାସ୍ ସାରକୁ ଦେଲେ, ଦେଇକିରି କ'ଣ କରିବେ ବିଲରେ ଚାଲିଯିବେ ଭଲ ଭାବରେ, ବୁଝିପାରିଲେ ତ, ଚାଲିକରି ଯେଉଁ ପାଦ ପଶିକିରି, ଯାହାଦ୍ୱାରା କ'ଣ ହବ ଏରେସନ ହବ, ପାଣିଟା ଖାଲୁଆ ଜାଗାରେ କ'ଣ ଜମିକି ରହିଯାଏ, ବାୟୁ ଆଉ ଭିତରେ ରହିବେ, ଯାହାଦ୍ୱାରା ଏନେରୋବିକ୍ କଣ୍ଡିସନ ବା ବାୟୁଶୂନ୍ୟ ଅବସ୍ଥା ଆସିଯାଇଥାଏ, ଯାହାଦ୍ୱାରା କ'ଣ ଲୁହା କ'ଣ ଅଛି ମାଟି ଯୋଉ ଲୌହ ଅଂଶ ଅଛି ସେଟା ଫେରସ ଫର୍ମକୁ ପଳେଇଯାଏ, ଯୋଉଟା ଫେରସ ଫର୍ମଟା ଗଛ ତାକୁ ନେଇକିରି ବିଷାକ୍ତ ପ୍ରଭାବ ଦେଖାଏ, ଆଉ ଯେତେବେଳେ ଅକ୍ସିଜେନ୍ ପ୍ରଭାବକୁ ଆସେ ବା ଏୟାର କଣ୍ଟାକ୍ଟକୁ ଆସେ ସିଏ ଫେରିକ ହେଇଯାଏ, ଫେରିକ ହେଇଗଲେ ସାଇଜ୍ ବଡ଼ ହେଇଯାଏ, ଆଉ ଚେର ମାଧ୍ୟମରେ ଗଛ ତାକୁ ଗ୍ରହଣ କରିପାରେ ନାହିଁ, ଯାହାଦ୍ୱାରା ବିଷାକ୍ତତାଟା କମିଯାଏ। ସେଥିପାଇଁ କ'ଣ କରିବା, ଚାଲିଯିବା, ଯାହାଦ୍ୱାରା

0: ବାୟୁ ଚଳାଚଳ ହେବ, କାଦୁଆ ଭଳିଆ ହେଇଯିବ ମାଟିଟା, ତାପରେ ଦେଖିବେ ଗଛ ପରିବର୍ତ୍ତନ ହେବ, ଚେର ପୁଣି ଭଲ ଭାବରେ ଦେବ, ପିଲ ଦେବା ଷ୍ଟାର୍ଟ କରିବ। ଆଉ ସୁନ୍ଦରଗଡ଼ ଜାଲରେ ଆମର ଲିମିଟେଡ୍ ଜାଗାରେ ଅଛି, ଯେଉଁ ଜାଗାରେ ମୁଁ କହିଲି ଖାଲୁଆ ଜାଗା, ପାହାଡ଼ ତଳ ଜାଗା, ସେଇ ଜାଗା ଗୁଡ଼ାକରେ ପ୍ରାୟ ଅଛି। ଆମେ ସେଇ ଧ୍ୟାନ ପ୍ରତି ମଧ୍ୟ ଯତ୍ନ ଦେବା, ନହେଲେ ଅମଳ ବହୁତ କମିଯିବ।
1: ଆଜି ତ ଆମେ ଆମର ଯେନ୍ ଧାନ ଫସଲର ପରିଚାଳନା ଯେନ୍ କଥାବାର୍ତ୍ତା ହେଲା, ସେଥିରେ ବହୁତ କିଛି କଥା ମାନେ ଫେର ଆମେ କଭର କଲାନ। ତ ଆଜି ଆପଣ ସମୟ ଦେଇଛନ୍, ସେଥିର ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର
2: ଦାଦା।
1: ହଇ ଗା
2: ଶୁଣିଲା ଇ ଆଜ୍ଞା କରୁ ସବୁ କଥା ମାନକେ, ବେଲେ ଇ ବାଗି ଆମର ଧାନ ଚାଷଟାକେ ଯଦି କର୍ମା, ଯେତେ ସବୁ କଥା ମାନ କହିଲେ, ବେଲେ ଆମର ଧାନ ଚାଷଟା ବଢିଆ ହେବା ହିଁ ହେବା ଗା।
1: ବିଲକୁଲ ଗା ବିଲକୁଲ। ହେଲେ ଆଜ୍ଞା, ତ ଯାହା କହିବାର ଥିଲା, ସୂଚନା ମାନେ ଦେବାର ଥିଲା, ସବୁ ସୂଚନା ମାନକେ ଦେଲେନ, ବୋଇଲେ ଆମର ସୂଚନା ମାନେ ବାକି ରହିଗଲା ଯେ।
2: ହଇ ବୋଇଲେ ଜଣେଇ ଦଉ, ସବ୍ଜି ପତ୍ର ମାନଙ୍କର ଦରଦାମ କେନ୍ତା କାଣା ରହିଥିଲା ଗା ଆଜିକା, ସେ କଥାକେ ଜଣେଇ ଦଉ।
1: ବିଲକୁଲ ଗା ବିଲକୁଲ।
2: ବେଲେ ଆଲୁଟା ରହିଥିଲା କିଲୋ ପିଛା 15 ଟଙ୍କା ନେଇକିରି 16 ଟଙ୍କା, ପିଆଜ ରହିଥିଲା 35 ଟଙ୍କା ନେଇକିରି 40 ଟଙ୍କା, ଅଦା 160 ଟଙ୍କା, ଲେସୁନ 200 ଟଙ୍କା ନେଇକିରି 220 ଟଙ୍କା, ବିଲାତି ରହିଥିଲା 30 ଟଙ୍କା, ବାଇଗନ 40 ଟଙ୍କା, ଭେଣ୍ଡି ରହିଥିଲା 40 ଟଙ୍କା, ବରବଟି 50 ଟଙ୍କା ନେଇକିରି 60 ଟଙ୍କା, ଲାଉଗୁଟାକେ 20 ଟଙ୍କା, ମାଖନ 30 ଟଙ୍କା, କର୍ଲା ରହିଥିଲା 50 ଟଙ୍କା ନେଇକିରି 60 ଟଙ୍କା, ବନ୍ଧାକୋବି 20 ଟଙ୍କା ନେଇକିରି 30 ଟଙ୍କା, ଫୁଲକୋବି ରହିଥିଲା 60 ଟଙ୍କା ନେଇକିରି 70 ଟଙ୍କା, ଗାଜର 50 ଟଙ୍କା ନେଇକିରି 60 ଟଙ୍କା, ବିଟ୍ ରହିଥିଲା 40 ଟଙ୍କା ନେଇକିରି 50 ଟଙ୍କା, କୁନ୍ଦୁରୁ ରହିଥିଲା 40 ଟଙ୍କା, ପୁଟଲ 40 ଟଙ୍କା ନେଇକିରି 50 ଟଙ୍କା, ସାରୁ ରହିଥିଲା 50 ଟଙ୍କା, କଞ୍ଚାମିର୍ଚା 80 ଟଙ୍କା ନେଇକିରି 90 ଟଙ୍କା, ଆରୁ କଞ୍ଚା କଦେଲ ରହିଥିଲା 40 ଟଙ୍କା ନେଇକିରି 50 ଟଙ୍କା କିଲୋ।
1: ହେଲେ ବିର୍ସୁଗା।
2: ହଁ ଦାଦା,
1: ଇଟା ତ ଗଲା ଆମର ବଜାର ହାଟର ହାଲଚାଲ।
2: ହଇ ହଇ।
1: ବୋଇଲେ ପାଣିପାଗର ସୂଚନା ଫେର ଆମର ପାଣିପାଗ ବିଭାଗ ଇ ଯେନ୍ ସୁନ୍ଦରଗଡ଼ଠୁ ଆସି ପହଞ୍ଚିଛେ।
2: ହଇ ହଇ।
1: ବୋଇଲେ ସେ କଥା ମାନକେ ଫେର ଟିକେ କହିଦିଅ।
2: ହଇ ଜଣେଇ ଦଉଛେ। ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଣିପାଗ ବିଭାଗ କିରେଠାନୁ ଯେନ୍ ସୂଚନା ମିଳିଛେ, ସେ ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆଇ ରହିବା, ତାର ସାଙ୍ଗେ 30 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତଲୁଆ ପବନଟା ବୋହିବା, ଇଟା ଘଣ୍ଟା ପ୍ରତି 10 କିଲୋମିଟର ଦେଇକିରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 25 ଡିଗ୍ରୀ, ଆରୁ ସବୁନୁ କମ୍ 23 ଡିଗ୍ରୀ ସେଲସିୟସ ରହିପାରେ। ସେ ବାଗିର ଆର୍ଦ୍ରତାଟା ସବୁନୁ ଏତକା 90% ଆରୁ ସବୁନୁ କମ୍ 63% ରହିବା ବୋଲିକିରି ସୂଚନାଟା ରହିଛେ।
1: ବିର୍ସୁ ଭାଇ।
2: ହଁ ଦାଦା,
1: ସୂଚନା ମାନଙ୍କର କଥା ତ ସରିଲାନ।
2: ହଇ ହଇ।
1: ଆରୁ ଆମର ଚାଷୀ ଭାଇ ବହିନ ମାନକେ ନିହାତି ଭାବରେ ଆଜିର କାର୍ଯ୍ୟକ୍ରମଟା ଭଲ ଫେର ଲାଗିଥିବା, ହେଲେ ଇ କଥା ମାନକେ ଜଣାବାର ଲାଗି ଆମକେ ଚିଠି ଲେଖବାର ଲାଗି ପଡ଼ବା। ବୋଇଲେ ଆମର ଠିକନା ହେଉଛେ
2: କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
1: ବୋଇଲେ ଆଜିର ଲାଗି ଆପଣ ମାନଙ୍କର ବିର୍ସୁ ଆରୁ ମଙ୍ଗଲୁ ଭାଇକେ ବିଦାୟ ଦଉନ୍।
2: ଜୁହାର।
3: ଶୁଣୁଥିଲେ କାର୍ଯ୍ୟକ୍ରମ କ୍ଷେତ ଖମାର, ଆକାଶବାଣୀ ରାଉରକେଲା। ସଂସଦ ସମୀକ୍ଷା ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
4: ଆକାଶବାଣୀ ହେ। ଅବ ଆପ ମୁନିଶ ଶର୍ମା ସେ ସଂସଦ ମେ ଆଜ ହୁଇ କାର୍ଯ୍ୟବାହୀ କି ସମୀକ୍ଷା ସୁନିଏ। ପହଲେ ଲୋକସଭା, ଲେଖକ ହେ ପିଟିଆଇ ଭାଷା କେ ଦୀପକ ରଞ୍ଜନ। ସରକାର ନେ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାଓଂ ମେ ଅନୁଚିତ ସାଧନୋ କେ ଇସ୍ତେମାଲ ସେ ଜୁଡ଼େ ଅପରାଧୋଂ କେ ଖିଲାଫ ସଖ୍ତ ପ୍ରାବଧାନ ବାଲା ଲୋକ ପରୀକ୍ଷା ଅନୁଚିତ ସାଧନ ନିବାରଣ ସଂଶୋଧନ ବିଧେୟକ 2026 ଆଜ ଲୋକସଭା ମେ ପେଶ କିୟା। ନୀଟ ପ୍ରଶ୍ନପତ୍ର ଲିକ୍ କେ ମୁଦ୍ଦେ ପର ପିଛଲେ ସପ୍ତାହ ଦିଲ୍ଲୀ ମେ ପ୍ରଦର୍ଶନ କରନେ ବାଲେ ଛାତ୍ରୋଁ ପର ପୁଲିସ କାର୍ରବାଇ କୋ ଲେକର ବିପକ୍ଷୀ ସଦସ୍ୟୋଁ କେ ହଙ୍ଗାମେ କେ ବୀଚ ଲୋକସଭା ଅଧ୍ୟକ୍ଷ ଓମ ବିରଲା ନେ ସରକାର ଦ୍ୱାରା ପେଶ କିଏ ଗଏ ଇସ୍ ବିଧେୟକ ପର ଚର୍ଚ୍ଚା ଶୁରୁ କରାନେ ପର ଜୋର ଦିଆ। ଅଧ୍ୟକ୍ଷ ନେ ସରକାର ଓ ବିପକ୍ଷୀ ଦଲୋଁ ସେ ଆଜ ଶାମ ତକ ସହମତି ବନାନେ କି ଭି ଅପିଲ କି। सदन की बैठक दो बार स्थगित होने के बाद जब अपराह्न 2 बजे शुरू हुई तो अध्यक्ष ने कहा कि मैं आपको 3 घंटे का समय देता हूं, शाम को 5 बजे तक सरकार और सभी दल मिलकर सहमति बनाएं ताकि 5 बजे तक इस विधेयक पर चर्चा शुरू हो सके। इसके बाद उन्होंने कार्यवाही शाम 5 बजे तक के लिए स्थगित कर दी। इससे पहले उन्होंने कहा कि लोक परीक्षा अनुचित साधन निवारण संशोधन विधेयक 2026 हमारे देश के करोड़ों युवाओं के भविष्य, उनकी मेहनत, उनकी आकांक्षाओं से जुड़ा एक अत्यधिक महत्वपूर्ण विधेयक है। ये विधेयक प्रश्न पत्र लीक जैसे अपराधों पर प्रभावी अंकुश और दोषियों के विरुद्ध कठोर दंड पर प्रावधान कर करोड़ों युवाओं के हितों की रक्षा की दिशा में अहम कदम है। उन्होंने कहा कि इस महत्वपूर्ण विधेयक पर सभी दलों के सदस्यों के मत और विचार आने चाहिए।

0: କଥାଚିତ୍ର ଥିଲା ବମ୍ବେ। ଗୀତଟିରେ କଣ୍ଠଦାନ କରିଥିଲେ ଚିତ୍ରା, ଗୀତ ରଚନା ମେହବୁବ, ସଙ୍ଗୀତରେ ସଜାଇଥିଲେ ଏଆର୍ ରେହମାନ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି
2: ଫସିଲା। ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କଣ୍ଠଶିଳ୍ପୀ କେଏସ୍ ଚିତ୍ରା ତାଙ୍କର କଣ୍ଠଦାନ ପାଇଁ ବିଭିନ୍ନ ପୁରସ୍କାରରେ ପୁରସ୍କୃତ ହେବା ସହିତ ବିଭିନ୍ନ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ସେଥିମଧ୍ୟରେ ରହିଛି ପଦ୍ମଭୂଷଣ, ପଦ୍ମଶ୍ରୀ, ନ୍ୟାସନାଲ୍ ଫିଲ୍ମ ଆୱାର୍ଡ଼ ଫର୍ ବେଷ୍ଟ ଫିମେଲ୍ ପ୍ଲେବ୍ୟାକ୍ ସିଙ୍ଗର, ଏଭଳି ବିଭିନ୍ନ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଏବେ ଆସନ୍ତୁ ଶୁଣିବା ସେ କଣ୍ଠଦାନ କରିଥିବା ବିରାସତ ଫିଲ୍ମରୁ ଗୀତଟିଏ। ତାଙ୍କ ସହିତ କଣ୍ଠଦାନ କରିଛନ୍ତି କୁମାର ସାନୁ, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତା ବନ୍ଧୁ, ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣୁଛନ୍ତି କେଏସ୍ ଚିତ୍ରା, ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ କଣ୍ଠ ନିଃସୃତ ହିନ୍ଦୀ କଥାଚିତ୍ରର ଗୀତ। ଏଥର ଆସନ୍ତୁ ଶୁଣିବା ସେ କଣ୍ଠଦାନ କରିଥିବା ରଙ୍ଗିଲା କଥାଚିତ୍ରର ଗୀତଟିଏ। ତାଙ୍କ ସହିତ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଗୀତ ରଚନା ମେହବୁବ, ସଙ୍ଗୀତରେ ସଜେଇଛନ୍ତି ଏ ଆର୍ ରେହମାନ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଶୁଣିବା ସମାଚାର ସନ୍ଧ୍ୟା ଓ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଏବଂ ତା'ପରେ ପରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ।

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ତେବେ ଚାଲନ୍ତୁ ଆଜି ଏଥିରେ ଶୁଣିବା ୟଶୁଦାସ ଗାଇଥିବା କେତୋଟି ଗୀତ। ପ୍ରଥମେ କଥାଚିତ୍ର ମାନ ଅଭିମାନର ଏହି ସୁନ୍ଦର ଗୀତଟି ଶୁଣନ୍ତୁ, ପରେ ପରେ ଶୁଣିବା ଅନାମିକା ନାୟିକାର, ପରେ ପରେ ଶୁଣିବା ସୁନୟନା କଥାଚିତ୍ରର ଗୀତ। ତେବେ ପ୍ରଥମେ ମାନ ଅଭିମାନ ଚିତ୍ରର ଏହି ଗୀତଟି।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।